ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 27 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 17 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:30 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ କରୁଛି ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶିଳ୍ପୀ ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ ରଚନା କରିଥିଲେ ପ୍ରଫୁଲ୍ଲ କୁମାର ଜେନା। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଭଗବାନ କୌଣସି ଦୂର ଓ ସ୍ୱତନ୍ତ୍ର ସ୍ଥାନରେ ଅଛନ୍ତି ବୋଲି ଆମେ ଭାବିବା ଉଚିତ ନୁହେଁ। ସେ ସର୍ବବ୍ୟାପୀ। ମାତ୍ର ଏହି ଚେତନାର ଅନୁଭୂତି ପାଇଁ ଆମକୁ ଯଥେଷ୍ଟ ଅଧ୍ୟବସାୟ କରିବାକୁ ପଡ଼ିବ। ପ୍ରକୃତରେ ଯେଉଁଠି ଶୁଦ୍ଧତା ବା ପବିତ୍ରତା ଅଛି, ସେଠାରେ ଭଗବାନଙ୍କର ଉପସ୍ଥିତି ପ୍ରକଟିତ ହୋଇଥାଏ। ଶୁଦ୍ଧତା କହିଲେ ଉଭୟ ବାହ୍ୟ ଶୁଦ୍ଧତା ଓ ଅନ୍ତଃଶୁଦ୍ଧତାକୁ ବୁଝାଇଥାଏ। ଯଦି ଭଗବାନ କେବଳ ଆମ ଭିତରେ ଅଛନ୍ତି ବୋଲି କୁହାଯାଉଥାନ୍ତା, ତେବେ କେବଳ ଅନ୍ତଃଶୁଦ୍ଧତା ପର୍ଯ୍ୟାପ୍ତ ହୁଅନ୍ତା। ମାତ୍ର ଭଗବାନ ଆମ ଭିତରେ, ବାହାରେ ଓ ଚତୁର୍ଦ୍ଦିଗରେ ଅଛନ୍ତି। ତେଣୁ ଆମ ସମସ୍ତଙ୍କ ପାଇଁ ଅନ୍ତଃସୂଚୀ ସହ ବାହ୍ୟସୂଚୀ ମଧ୍ୟ ଆବଶ୍ୟକ। ବାହ୍ୟସୂଚୀ ତା ଅର୍ଥ ନିଜ ଶରୀରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଓ ସଫା ପୋଷାକ ପିନ୍ଧିବା। ଏହା ସହ ଆମର ପରିବେଶକୁ ମଧ୍ୟ ନିର୍ମଳ ରଖିବା ଆବଶ୍ୟକ। ଆମେ ପିନ୍ଧୁଥିବା ପୋଷାକ, ରହୁଥିବା ଘର ଏବଂ ବ୍ୟବହାର କରୁଥିବା ଜିନିଷପତ୍ର ସର୍ବଦା ସଫାସୁତୁରା ରହିବା ଦରକାର। କାରଣ କୁହାଯାଇଛି, କ୍ଲିନ୍ଲିନେସ୍ ଇଜ୍ ଗଡ୍ଲିନେସ୍, ଅର୍ଥାତ୍ ପରିଚ୍ଛନ୍ନତା ହିଁ ଈଶ୍ୱର ଚେତନା। ଆମକୁ ପ୍ରତ୍ୟହ ଭଲ ଭାବେ ସ୍ନାନ କରି ଶରୀରର ପ୍ରତ୍ୟେକ ଅଂଶକୁ ନିର୍ମଳ ରଖିବା ଆବଶ୍ୟକ। ସ୍ନାନ ସମୟରେ ଶରୀରର କୌଣସି ଅଂଶରେ ଯେପରି ମଳିନତା ନ ରୁହେ, ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। କାରଣ ଯେଉଁଠାରେ ମଳିନତା ରହିବ, ସେଠାରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିବେ। ପ୍ରତିଦିନ ସକାଳ ଉଠିଲା ପରେ ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ସହ ଜିଭକୁ ଭଲ ଭାବେ ସଫା ରଖିବା ଉଚିତ। ଆମେ ବହୁ ସମୟରେ ଦେଖିବାକୁ ପାଇଥାଉ ଯେ ମଇଳା ପାଣି ଜମିଥିବା ସ୍ଥାନରେ ମଶା ଓ ପୋକମାନେ ଜମା ହୁଅନ୍ତି। ସେହିପରି ଶରୀରରେ ଯେଉଁଠାରେ ମଳିନତା ରହିବ, ସେଠାରେ ଜୀବାଣୁମାନେ ରହିବେ ଓ ଶରୀର ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିବେ। ଆମ ଘର ଓ ପରିବେଶ ନିର୍ମଳ ରଖିବା ପାଇଁ ନିଶ୍ଚିତ ଭାବେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଏହି ପରିଶ୍ରମ ଆମର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ଆମ ଶରୀରର ସୁସ୍ଥ ରହି ଆମକୁ ସୁଖ ଓ ଶାନ୍ତି ପ୍ରଦାନ କରିବ। ସଫା ଓ ସୁନ୍ଦର ଦେଖାଯିବା ପାଇଁ ଜଣେ ବହୁତ ଗୁଡ଼ିଏ ପୋଷାକ ରଖିବାର ଆବଶ୍ୟକତା ନାହିଁ। ଏଥିପାଇଁ ଦୁଇ ହଳ ପୋଷାକ ମଧ୍ୟ ଯଥେଷ୍ଟ। ଗୋଟିଏ ହଳ ପୋଷାକ ପିନ୍ଧି ଅନ୍ୟଟିକୁ ପରଦିନ ପାଇଁ ପରିଷ୍କାର କରି ରଖିହେବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଜଣେ କେବଳ ବାହାରକୁ ସଫାସୁତୁରା ପୋଷାକ ପିନ୍ଧିଲେ ଚଳିବ ନାହିଁ। ତାକୁ ତା'ର ମନକୁ ନିର୍ମଳ ରଖିବା ସହ ହୃଦୟ ମଧ୍ୟରେ ସର୍ବଦା ପବିତ୍ର ଭାବ ରଖିବା ଆବଶ୍ୟକ। ଏହାକୁ ହିଁ ଅନ୍ତଃସୂଚୀ କୁହାଯାଏ। ଅନ୍ତଃଶୁଦ୍ଧି ପାଇଁ ଜଣଙ୍କର ଚିନ୍ତା ବା ଭାବନା ଓ ମନୋଭାବ ସର୍ବଦା ନିର୍ମଳ, ମହତ୍ ଓ ଅନ୍ୟମାନଙ୍କ ନିମିତ୍ତ ସହାୟକ ହେବା ଆବଶ୍ୟକ। ସେ କଦାପି ଈର୍ଷା, ଦ୍ୱେଷ ଓ ପରଶ୍ରିକାତରତା ଆଦି ଦୁର୍ଗୁଣଗୁଡ଼ିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଅନ୍ତଃଶୁଦ୍ଧି ପାଇଁ ସର୍ବଦା ଆନନ୍ଦମୟ ଭାବନା ବିକଶିତ ହେବା ସଙ୍ଗେ ସଙ୍ଗେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆଗ୍ରହଜାତ ହେବା ବିଧେୟ। ଅନ୍ୟମାନଙ୍କର କ୍ଷତି କରିବା ଚିନ୍ତାରୁ ଦୂରରେ ରହି ସେମାନଙ୍କର ମଙ୍ଗଳ କାମନା କରିବାରେ ଓ ସେମାନଙ୍କର ଭଲ ଗୁଣଗୁଡ଼ିକ ଦେଖିପାରିବାର ଅଭ୍ୟାସରେ ନିୟୋଜିତ ହେଲେ ଅନ୍ତଃପବିତ୍ରତାର ଉଦ୍ରେକ ହେବ। ଏଥିପାଇଁ ସର୍ବଦା ହୃଦୟ ଭିତରେ ଭଗବାନଙ୍କର ପବିତ୍ର ନାମ ଝଙ୍କୃତ ହେବା ବାଞ୍ଛନୀୟ। ତା ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା ଉଚିତ, ଲୋକା ସମସ୍ତା ସୁଖୀନା ଭବନ୍ତୁ। ଏହିପରି ଭାବରେ ଜୀବନରେ ଜଣେ ଅନ୍ତ ଓ ବହି ପବିତ୍ରତା ରକ୍ଷା କରିବାର ପ୍ରୟାସ କଲେ ରାଗ, ଦ୍ୱେଷ, ଅସୂୟା ଓ ଦମ୍ଭର ଜୀବାଣୁ ଏବଂ କୀଟାଣୁଗୁଡ଼ିକ ଦୂରରେ ରହିବେ ଓ ତା'ର ଜୀବନଯାତ୍ରାର ଶୈଳୀ ପବିତ୍ରତା ଉପରେ ଆଧାରିତ ହେବା ସହ ସେ ଏକାତ୍ମ ଭାବନାରେ ବିଭୂଷିତ ହୋଇ ତା'ର ଜୀବନକୁ ଧନ୍ୟ କରିପାରିବ।

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଭୀମସେନ ଦାସ
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ ଆଜି ଶୁଣନ୍ତୁ ଏହାର 109ତମ ଅଧ୍ୟାୟ ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁରେଶ ବାଡ଼ିକର
2: ଏପିସୋଡ୍ 109

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 109ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଶିଳ୍ପୀ ଥିଲେ ସୁରେଶ ୱାରେକର। ବର୍ତ୍ତମାନ ଶୁଣନ୍ତୁ ଶିଳ୍ପୀ ସୁଭାଷ ଦାସଙ୍କ କଣ୍ଠରେ ଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ଗୀତିକାର ଅଲେଖ ବିଶ୍ୱାଳ।

ଗୀତଟିକୁ ଆପଣମାନେ ଶୁଣିଲେ ଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ, ରଚନା କରିଥିଲେ ଗୀତିକାର ଅଲେଖ ବିଶ୍ୱାଳ। कार्यक्रम आपण मानी सुनछंती आकाशवाणी पुरी केन्द्र रु 103.5।

ଚାରି ମେଗା ହର୍ଚ୍ଚ ମାଧ୍ୟମରେ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ। ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9 ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପତ୍ତିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲୀ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତ୍ରପିଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି।

0: ଚଳିତ ବର୍ଷ ବିଶ୍ୱକୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2.5 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଦିନ ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ଉକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନର ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ୍, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ 2 ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣା ପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତା ଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା, ବିଛଣା ଆଦି ନିୟମିତ ସଫା ନ କଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନାଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ। ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଈ ଉଙ୍କୁଣି ଦେଖିବାକୁ ବିଶଦ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପ୍ୟୁବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍, ହେକ୍ସାକ୍ଲୋରାଇଡ଼ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା।

0: उचित। ए सबु रो लोशन मध्य व्यवहार कले उंकुणी मरी जायंती।
1: आमर स्वास्थ्य रे सुनुथिले आलोचना चर्म उकुणीर चिकित्सा आलोचिका थिले डाक्टर ज्योतिका महंती। आपण माने कार्यक्रम सुनुचंती आकाशवाणी कटक केन्द्ररु। आमर परवर्ती कार्यक्रम ओडिया रे संवाद। आकाशवाणी
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱ ଆରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷ କରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ।

ସୂଚୀ ରହିଛି। ଗତବର୍ଷ ଫେବୃଆରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମର୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ UAE ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନହ୍ୟାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷ ତଥା ଆଞ୍ଚଳିକ ଓ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। 3 ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ

ଏ ଗୀତଟି ସହିତ ଶେଷ କଲୁ ଆଜିର ପୁରାତନୀ କାର୍ଯ୍ୟକ୍ରମକୁ। ଆଜିର ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ। କାର୍ଯ୍ୟକ୍ରମ ଶେଷରେ ଶୁଣିଲି ଭଜନ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ବର୍ତ୍ତମାନ ପ୍ରଚାର କରୁଛୁ ପଲ୍ଲୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଗୀତଟିକୁ ଶୁଣନ୍ତୁ ପୁରାତନ ରଚନାରୁ, କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ।

ଶ୍ରୋତାବୃନ୍ଦ, ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ପଲ୍ଲୀ ଗୀତାର କାର୍ଯ୍ୟକ୍ରମ। ଆଜିର ଗୀତଗୁଡ଼ିକରେ ପରିବେଷଣ କରିଥିଲେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ, ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ପରଶୁରାମ ତ୍ରିପାଠୀ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ପୁରୀର ପ୍ରତିଟି କୋଣ ଅନୁକୋଣରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାମର ଗୁଞ୍ଜରଣ ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଧାର୍ମିକ ପୂଜା ପଦ୍ଧତି ହିଁ ନୁହେଁ, ବରଂ ଏହା ଆଧ୍ୟାତ୍ମିକତା ଏବଂ ମାନବୀୟ ପ୍ରେମର ନିଦର୍ଶନ। ବୈଦିକ ତଥା ଲୋକ ପରମ୍ପରାର ସମାହାରରେ ଶ୍ରୀମନ୍ଦିରର ଅଦ୍ୱିତୀୟ ଆଧ୍ୟାତ୍ମିକ ବାତାବରଣ ଆମ ମନକୁ ତୃପ୍ତ କରାଏ ଏବଂ ଠାକୁରମାନଙ୍କ ଦର୍ଶନରେ ଆମ ମନ ସନ୍ତୁଷ୍ଟିରେ ଭରିଯାଏ। ତେବେ ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ତୃତୀୟା ମିଥୁନ ଦିନାଙ୍କ 3 ଜ୍ୟେଷ୍ଠ 27 ଦିନ ବୁଧବାର ଜୁନ୍ ମାସ 17 ତାରିଖ। ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5:11:45 ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି 6:23:32। ବର୍ତ୍ତମାନ ଚାଲନ୍ତୁ ଜାଣିବା କିଛିଟା କଥା 17 ଜୁନ୍ରେ ଘଟିଥିବା ଘଟଣାବଳୀରୁ। ରାଣୀ ଲକ୍ଷ୍ମୀବାଈଙ୍କୁ ଅଦମ୍ୟ ସାହସ, ନାରୀ ଶକ୍ତି, ସଂଗ୍ରାମୀ ତଥା ଦେଶଭକ୍ତିର ଅନନ୍ୟ ନିଦର୍ଶନ ଭାବରେ ଗ୍ରହଣ କରାଯାଏ। ପିଲାଦିନରୁ ହିଁ ଯୁଦ୍ଧର ସମସ୍ତ କୌଶଳକୁ ନିପୁଣତାର ସହିତ ସେ ପ୍ରାପ୍ତ କରିଥିଲେ। 1857 କ୍ରାନ୍ତି ଏବଂ ତାଙ୍କର ବଳିଦାନ କଥା କିଏ ନ ଜାଣେ। ଝାନ୍ସୀକୁ ବ୍ରିଟିଶମାନଙ୍କ ହାତକୁ ନ ଦେବାର ତାଙ୍କ ଶପଥରେ ସମଗ୍ର ଝାନ୍ସୀର ଜନସାଧାରଣ ସାମିଲ ହୋଇଥିଲେ। ଫଳାଫଳ ଥିଲା ଯୁଦ୍ଧ। ଏ ସଂଗ୍ରାମରେ 1857 ଜୁନ୍ 17 ନାରୀ ଶକ୍ତିର ପ୍ରତୀକ ରାଣୀ ଲକ୍ଷ୍ମୀବାଈ ଶହୀଦ ହୋଇଥିଲେ। କିଛି ବ୍ୟକ୍ତି ଏପରି ଥାନ୍ତି ଯେଉଁମାନଙ୍କ ସ୍ମୃତିରେ ଗଡ଼ାଯାଇଥିବା ଐତିହ୍ୟ ସବୁଦିନ ପାଇଁ ସେମାନଙ୍କର ନାଁକୁ ଅମର କରିଦିଏ। ଏମିତି ଗୋଟିଏ ଐତିହ୍ୟ ହେଉଛି ତାଜମହଲ, ଯାହା ତିଆରି କରାଯାଇଛି ମୋଗଲ ବାଦଶାହ ଶାହାଜାହାନଙ୍କ ପତ୍ନୀ ମୁମତାଜ ମହଲଙ୍କ ସ୍ମୃତିରେ। ମୁମତାଜ ମହଲ, ଯାହାଙ୍କର ପ୍ରକୃତ ନାଁ ଥିଲା ଅଞ୍ଜୁମନ ବାନୋ ବେଗମ, ମୃତ୍ୟୁବରଣ କରିଥିଲେ 17 ଜୁନ୍ 1631। ଯେକୌଣସି ଦେଶର ଯୁଦ୍ଧର ନିଜର ଗୋଟିଏ ସ୍ୱତନ୍ତ୍ର କୌଶଳ ଥାଏ, ସେହି ହିସାବରେ ସୈନ୍ୟବାହିନୀ ଆଗକୁ ଚାଲିଥାନ୍ତି। 1999 ହେଉଥିବା କାର୍ଗିଲ ଯୁଦ୍ଧର ମଧ୍ୟ ନିଜସ୍ୱ ରଣନୀତି ଥିଲା ଏବଂ ଏହା ସାହାଯ୍ୟରେ ଭାରତୀୟ ସେନା 1999 ଜୁନ୍ 17 ତାରିଖରେ କାର୍ଗିଲର 0.5203 ନିଜ ଅକ୍ତିଆରକୁ ଆଣିପାରିଥିଲେ। ଏମିତି ତ ପ୍ରୌଦ୍ୟୋଗିକୀ ଏବଂ ବିଜ୍ଞାନ ଅନୁସନ୍ଧାନ କ୍ଷେତ୍ରରେ ବିଶ୍ୱରେ ଭାରତ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ତେବେ 2015 ଜୁନ୍ 17 ତାରିଖ ଥିଲା ଗୋଟିଏ ଐତିହାସିକ ଦିନ, ଯେଉଁଠି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଅର୍ଥାତ୍ ଇସ୍ରୋର ସଞ୍ଚାର ଉପଗ୍ରହ GSST-15 ସଫଳ ପ୍ରକ୍ଷେପଣ କରାଯାଇଥିଲା। ଅନ୍ତରୀକ୍ଷ ସମ୍ବନ୍ଧୀୟ ବିଶ୍ଳେଷଣ ପ୍ରକ୍ରିୟା ଅହରହ ଚାଲିଛି, କିନ୍ତୁ ଅନ୍ୟ ଗ୍ରହରେ ଜୀବନର ସତ୍ତା ଖୋଜିବା, ବିଶେଷ କରି ମଙ୍ଗଳ ଗ୍ରହ ଏବଂ ପୃଥିବୀ ପୃଷ୍ଠର ସାମଞ୍ଜସ୍ୟ ବିଷୟରେ ଅନେକ ଆଗ୍ରହ ଦେଖାଇଛନ୍ତି ବୈଜ୍ଞାନିକମାନେ। 2004 ଜୁନ୍ 17 ମଙ୍ଗଳ ଗ୍ରହରେ ପୃଥିବୀର ମାଟି ପଥର ସହିତ ସମାନତା ରଖିଥିବା ଅନେକ ପଦାର୍ଥ ଖୋଜାଯାଇଥିଲା। ଭାରତୀୟ ବାୟୁସେନା କର୍ତ୍ତବ୍ୟ ତଥା ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ତଥା ବିମାନ ଯୋଗୁଁ ବେଶ୍ ସଫଳତା ପାଇଛି। ତେବେ ଆମ ଦେଶର ନିଜସ୍ୱ ବିକଶିତ ଯୁଦ୍ଧ ବିମାନ ତେଜସ୍ର ବେଙ୍ଗାଲୁରୁରୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଥିଲା 2008 ଜୁନ୍ 17। 2012 ଜୁନ୍ 17 ଭାରତୀୟ ବ୍ୟାଡ୍ମିଣ୍ଟନ କ୍ରୀଡ଼ା ପାଇଁ ବିଶେଷ ଦିନ ଥିଲା, କାରଣ ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହୱାଲ ତୃତୀୟ ଥର ପାଇଁ ଇଣ୍ଡୋନେସିଆ ଓପନ୍ ଚାମ୍ପିୟନ୍ ପଦ ଜିତିଥିଲେ। 17 ଜୁନ୍ 2015 ଓଡ଼ିଶା ହରାଇଥିଲା ପ୍ରସିଦ୍ଧ ସ୍ୱତନ୍ତ୍ରତା ସଂଗ୍ରାମୀ, କବି, ସମାଜସେବୀ, ପତ୍ରକାର, ସାହିତ୍ୟକାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ। ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ ଏଇଠି ଶେଷ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ସମୟ ବର୍ତ୍ତମାନ 8 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

0: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM
1: କମ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ RBI କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ରର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ଗୀତଟିକୁ କନ୍ ହେ ଯୋ ସ୍ୱପ୍ନ ମେ ଆୟା ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗୀତିକାର ସମୀର

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ବେବଫା ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଥିଲେ ଅଭିଜିତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

1950-60 ଦଶକର ସ୍ୱର୍ଣ୍ଣିମ ଯୁଗରେ ସେ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତକୁ ଅସଂଖ୍ୟ ଅମର ଗୀତ ଦେଇଥିଲେ। ତାଙ୍କର ସ୍ୱରର କୋମଳତା ଏତେ ଅଦ୍ଭୁତ ଥିଲା ଯେ ଅନେକ ଶ୍ରୋତା ତାଙ୍କ କଣ୍ଠକୁ ଅନ୍ୟ ମହାନ ଗାୟିକାଙ୍କ ସହ ତୁଳନା କରୁଥିଲେ। କିନ୍ତୁ ସୁମନଜୀଙ୍କର ନିଜର ଏକ ଅଲଗା ସଙ୍ଗୀତ ପରିଚୟ ଥିଲା।

ସୁମନ କଲ୍ୟାଣପୁରଙ୍କର ସ୍ୱର ଯେପରି ନିରବତାର ମଧ୍ୟରେ ଏକ କବିତା ଲେଖୁଥିଲା, ସେ ପ୍ରେମକୁ ମଧ୍ୟ ଗାଇଥିଲେ, ବିରହକୁ ମଧ୍ୟ, ଭକ୍ତିକୁ ମଧ୍ୟ, ଯୁବ ହୃଦୟର ଚଞ୍ଚଳତା ଓ ପ୍ରେମର

ମୁକେଶ ମହମ୍ମଦ ରଫି ଆଦି କଣ୍ଠଶିଳ୍ପୀମାନଙ୍କ ସହିତ ତାଙ୍କର ଯୁଗଳବନ୍ଦୀ ଭାରତୀୟ ସଙ୍ଗୀତର ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା।

ସୁମନଜୀଙ୍କର ସ୍ୱର କେବଳ ହିନ୍ଦୀ ସିନେମାରେ ସୀମିତ ରହିନଥିଲା। ହିନ୍ଦୀ ଛଡ଼ା ସେ ମରାଠୀ, ଓଡ଼ିଆ ଏବଂ ଦକ୍ଷିଣର ଅନେକ ଗୀତ ମଧ୍ୟ ଗାଇ ଭାରତୀୟ ସଙ୍ଗୀତକୁ ସମୃଦ୍ଧ କରିଯାଇଛନ୍ତି, ଯେଉଁ ସଙ୍ଗୀତର ମାଧୁର୍ଯ୍ୟ ଆଜି ବି ଲକ୍ଷ ଲକ୍ଷ ହୃଦୟରେ ଜୀବିତ। ସୁମନ କଲ୍ୟାଣପୁର ଅନେକ ନହେଲେ ମଧ୍ୟ ଯେଉଁ କେତୋଟି ଓଡ଼ିଆ କଥା ଚିତ୍ରରେ ତାଙ୍କର କଣ୍ଠଦାନ କରିଛନ୍ତି, ତାହା ଆଜି ବି ଆମ ହୃଦୟରେ ଗୁଞ୍ଜରିତ ହୁଏ।

ଏହି ସୁରରେ ଥିଲା ଅପେକ୍ଷା, ଆଶା ଓ ମନର ନିରବ କଥା। ସୁମନ କଲ୍ୟାଣପୁରଙ୍କର ସ୍ୱର ଯେପରି ଚିଲିକାର ଶାନ୍ତ ଜଳରେ ଭାସୁଥିବା ଏକ ମଧୁର ତରଙ୍ଗ।

ଗୀତରେ ଥିଲା ଆବେଗ, ଆର୍ତ୍ତ ଓ ଆଧ୍ୟାତ୍ମିକ ଅନୁଭବ ଆଜି ବି ଶ୍ରୋତାଙ୍କ ଆଖିରେ ଲୁହ ଆଣିଦିଏ। ହଁ ପ୍ରିୟ ଶ୍ରୋତା ବନ୍ଧୁ, କିଛି କଣ୍ଠ କେବଳ ଗୀତ ଗାଏ ନାହିଁ, ସେମାନେ ଜୀବନର କାହାଣୀ କହିପାରନ୍ତି। ସୁମନ କଲ୍ୟାଣପୁରଙ୍କର ସ୍ୱର ସେହିପରି ଏକ ଅମୂଲ୍ୟ ସମ୍ପଦ। ତାଙ୍କ ଗୀତରେ ଥିଲା ପ୍ରେମର କୋମଳତା, ବିରହର ବେଦନା, ଭକ୍ତିର ପବିତ୍ରତା ଏବଂ ମାନବୀୟ ଭାବନାର ଗଭୀରତା। ଆଜି ଆମେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ସ୍ୱର ନିରବ ହୋଇପାରେ, କିନ୍ତୁ ସ୍ୱର କେବେ ମରେ ନାହିଁ। ସୁମନଜୀଙ୍କ ଗୀତ ଆଗାମୀ ପିଢ଼ିକୁ ମଧ୍ୟ ଏହିପରି ମୋହିତ କରିଚାଲିବ, ଏତିକି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଭଗବାନଙ୍କ ଠାରେ କାମନା କରୁଛୁ।

0: ଏ ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା, ଦୋଲ ଗୋବିନ୍ଦ ମିଶ୍ର ସୁଲେଇ ଗାଁ କିରମିରା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଝାରସୁଗୁଡ଼ାରୁ କହୁଛନ୍ତି? ଆଚ୍ଛା ଭାଇ, ଝାରସୁଗୁଡ଼ା ଏବେ କେମିତି, ଗରମ ଟିକେ କମିଲାଣି ନା ନାହିଁ?
1: ନାଇଁ ଆଜ୍ଞା, ଗରମ ତ ଟିକେ ଭାଇ କମିଛି, ଗୁଲଗୁଲି କିନ୍ତୁ ହଉଛି ଟିକେ। ବର୍ଷା ଗୋଟେ ଦିନ ଖାଲି ହେଲା, ସକାଳୁ ସକାଳୁ ବର୍ଷା 2 ଘଣ୍ଟା ହେଇଥିଲା।
0: ଆଚ୍ଛା, ଆପଣଙ୍କର ଝାରସୁଗୁଡ଼ାରେ ରଜ କେମିତି ପର୍ବ ପାଳନ କରାଯାଏ?
1: ରଜ ତ ଆଜ୍ଞା ଆମର ଏମିତି ପାଳନ ଏପଟେ ତ ନାଇଁ ନ ଆଜ୍ଞା, କିନ୍ତୁ ଆମେ ଯେହେତୁ ମାନେ ରଜର ଆମେ ଏଇ 3 ଦିନକୁ ମାନୁ ଆଜ୍ଞା, ମାନେ କୌଣସି ହଲ ପଲ ନାଇଁ କରୁ, ତାପରେ କି କୌଣସି କାମ ନାଇଁ କରୁ, ପୂଜା ପାଠ ବି ଆମର ବନ୍ଦ ରହେ ଆଜ୍ଞା। ଆଉ 4 ନମ୍ବର ଦିନ ଆମେ ସକାଳୁ ଉଠି ବସୁମତୀ ସ୍ନାନ କରେଇ ପୂଜା ପାଠ କରେ କରାଯାଏ।
0: ଯାହା ହଉ, ତାହେଲେ କୁହାଯାଏ ଯେ ରଜ ଗୋଟେ ଏଭଳି ପର୍ବ ଯେଉଁ ସମୟରେ ନାରୀମାନେ ରଜବତୀ ହୁଅନ୍ତି, ସେଇଭଳି ଭାବରେ ଆମେ ବସୁମତୀ ମାଆକୁ ମଧ୍ୟ ସେଇଭଳି ଟ୍ରିଟ୍ କରୁ। ଆମେ କୌଣସି ହଳ ଲଙ୍ଗଳ ଚାଲେ ନାହିଁ, ତା ଉପରେ ଚାଷବାସ ହୁଏ ନାହିଁ। ତେଣୁ ଏଇ ଯେଉଁ ପରମ୍ପରାଟି ଶହ ଶହ ବର୍ଷ ଧରି ଆମର ଓଡ଼ିଆ ଘରେ ଓଡ଼ିଆ ସଂସ୍କୃତିରେ ତାହା ଅଂଶବିଶେଷ ହୋଇ ରହିଅଛି, ଯାହାକି ଅନ୍ୟ କୌଣସି ଜାଗାରେ ଦେଖାଯାଏନି। ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା। କ'ଣ ଶୁଣିବେ?
1: ପହିଲା ତ ଆଜ୍ଞା ସମସ୍ତଙ୍କୁ ଆମର ଯେତିକି ଅଛନ୍ତି ବି ଭାଇ ଭଉଣୀ ଯାହା ଆକାରଣୀ ଶୁଣୁଛନ୍ତି ସମସ୍ତଙ୍କୁ ରଜ ପର୍ବ ଲାଗି ଅଭିନନ୍ଦନ ଆଜ୍ଞା, ଆପଣଙ୍କୁ ବି ସବୁ ଅଭିନନ୍ଦନ ଆଜ୍ଞା।
0: ନିଶ୍ଚୟ ସମସ୍ତଙ୍କୁ ଅଭିନନ୍ଦନ
1: ଆଜ୍ଞା। ଗୀତ ଗୋଟେ ଶୁଣେଇଦେବେ ଆଜ୍ଞା। ଆଜ୍ଞା, କଣ କଣ ମେ ଭଗବାନ ଫିଲ୍ମ ଆଜ୍ଞା, ସେଟା ସେ ଦୁନିଆ ବନାନା ଆର୍ ବନା କି ଚଲାନା।
0: ଆଚ୍ଛା ହଉ, ଠିକ୍ ଅଛି। ତେବେ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣାଉଛୁ ଆପଣଙ୍କ ମନ ପସନ୍ଦର ଗୀତଟି। ରହୁଛୁ ଭାଇ, ନମସ୍କାର।
1: ଧନ୍ୟବାଦ, ନମସ୍କାର।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ ଭାଇ, ପରିଚୟ ଦିଅନ୍ତୁ।
1: ଆଜ୍ଞା, ରବୀନ୍ଦ୍ରନାଥ ମେହେର, ମହଲା କୋଟା, ଭେଡ଼େନ ବ୍ଲକ, ବରଗଡ଼।
0: ରବୀନ୍ଦ୍ର ଭାଇ, କେମିତି ଅଛନ୍ତି ଆପଣ? ଆପଣ ସୁମନ କଲ୍ୟାଣପୁରଙ୍କୁ ଶୁଣନ୍ତି?
1: ସୁମନ କଲ୍ୟାଣପୁରର ଯେତେବେଳେ ବାଜିଛି ଶୁଣୁଛୁ ଆଜ୍ଞା।
0: ଆଚ୍ଛା, ଗୀତ ଶୁଣନ୍ତି ତାହେଲେ? ଆଚ୍ଛା, ସେ ଅନେକ ଗୁଡ଼ିଏ ଓଡ଼ିଆ ଗୀତ ମଧ୍ୟ ବଢ଼ିଆ ସୁନ୍ଦର ସୁନ୍ଦର ଗୀତ ମଧ୍୍ୟ ଗାଇଛନ୍ତି, ଜୟ ଯଦୁ ନନ୍ଦନ ଇତ୍ୟାଦି ଗୀତ। ତେବେ ସୁମନ କଲ୍ୟାଣପୁରଙ୍କର କିଛି ଗୀତ ଆପଣଙ୍କ ମନକୁ ଆସେ? ଆଚ୍ଛା, ବର୍ତ୍ତମାନ ଅନେକ ଦଶନ୍ଧି ଧରି ସେ ଆମର ସିନେ ଜଗତକୁ, ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ କରିକିରି ଏହି ହିରଳିଆ ସମ୍ବରଣ କରିଛନ୍ତି। ତେବେ ତାଙ୍କ ଉଦ୍ଦେଶ୍ୟରେ ଆମର ଆଜିର ଏହି କାର୍ଯ୍ୟକ୍ରମ। ତେବେ ଆପଣଙ୍କ ପସନ୍ଦର ତାଙ୍କ ଉଦ୍ଦେଶ୍ୟରେ ଗୋଟେ ଶ୍ରଦ୍ଧାଞ୍ଜଳି ପୂର୍ବକ ଗୋଟେ ଗୀତ ଆମେ ଆଜି ଶୁଣିବା। କଣ ଶୁଣିବା
1: ଆଜ୍ଞା? ଆଜି ସୁମନ କଲ୍ୟାଣପୁରର ଗୋଟେ ଗୀତଟି ଶୁଣେଇ ଦଉନ୍, ଯେନ୍ଟା ଶୁଣିଦେଲେ ଚଳବା।
0: ଆଚ୍ଛା, ବହୁତ ସୁନ୍ଦର। ତେବେ ଆମେ ଶୁଣାଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି। ତେବେ ଆପଣଙ୍କ ବରଗଡ଼ରେ ରଜ ପର୍ବ ପାଳନ ହୁଏ?
1: ଆମର ରଜ, ରଜ ସଂକ୍ରାନ୍ତି, ଲକ୍ଷ୍ମୀ ସ୍ନାନ, ଏଟା ସବୁ ମାନସୁ।
0: ଆଚ୍ଛା, ତେଣୁ
1: ଖଳ ନା ବୁଲଉ, ତେଲ ନା ମଠୁ।
0: ଆଚ୍ଛା,
1: ଆଉ
0: ତେଣୁ କହିବାକୁ ଗଲେ ଗୋଟେ ଓଡ଼ିଆ ଘରର ପର୍ବ ଏଇଟା। ହଁ, କେଉଁପଟେ ଅଧିକ କେଉଁପଟେ କମ୍ ହୁଏ, କିନ୍ତୁ ସେ ପରମ୍ପରା ଆଜି ବି ଆମ ପୁରପଲ୍ଲୀରେ ତାହା ବିଦ୍ୟମାନ ଅଛି। ଆଚ୍ଛା, ବହୁତ ସୁନ୍ଦର। ତେବେ ଆସନ୍ତୁ ଆମର ପର୍ବାଣୀକୁ ଆମେ ଏମିତି ପାଳନ କରିବା ଏବଂ ତା ପଛରେ ଥିବା ଗୂଢ଼ ରହସ୍ୟକୁ ମଧ୍ୟ ବୁଝିବା, ତାକୁ ସମ୍ମାନ ଦେବା, ତା

0: ଏ ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ,
1: ନମସ୍କାର ଜୀ।
0: ନମସ୍ତେ ଜୀ, ପରିଚୟ ଦେଇଛେ।
1: ଜୀ ମୈଁ ମନୋହର ଲାଲ ଗାନ୍ଧୀ, ବିଜୟନଗର ଚାଣକ୍ୟ ଚୌକ ଗାଜିଆବାଦ ସେ ବୋଲ ରହା ଥା।
0: ଗାଜିଆବାଦ ସେ
1: ଦିଲ୍ଲୀ NCR ମେ ପଢ଼ତା ହୈ ଜୀ।
0: ଅଚ୍ଛା ଜୀ, ଅଭି ଓ NCR ଟ୍ରାଫିକ ବହୁତ ବଢ଼ ଗଯା ହୈ ଆଜକଲ।
1: ହଁ, ଭିଡ଼ ତ ବହୁତ ହୋ ଗଯା। ହମାରି ୟେ ଦୁକାନ ହୈ, ସାମନେ ଜୋ ହୈ ରୋଡ ଜା ରହା ହୈ ଷ୍ଟେସନ କେ ପାସ।
0: ଅଚ୍ଛା ଜୀ,
1: ତ ବହୁତ ଜ୍ୟାଦା ଟ୍ରାଫିକ ହୋତା, ସଡକ ପାର କରନେ ମେ ବି ବଡ଼ି ମୁଶ୍କିଲ ହୋ ରହୀ ହୈ।
0: ୟେ ବିକାଶ ଜବ ଆତା ହୈ ୟେ ଭିଡ଼ ଭି ସାଥ ମେ ଲେକେ ଆତା ହୈ। ମଗର ତୋ ବିକାଶ ପସନ୍ଦ ହୈ ମଗର ଭିଡ଼ ପସନ୍ଦ ନହିଁ ହୈ।
1: ନାଇଁ, ବିକାଶ ବି ପସନ୍ଦ ହୈ, ଭିଡ଼ ବି ପସନ୍ଦ ହୈ। ଆପ ତୋ ଖୈର ଆଦତ ପଡ଼ ଗଈ ହୈ ହମେଁ।
0: ହାଁ ଜୀ, ହାଁ ଜୀ, ହାଁ ଜୀ। ପହଲେ କେ ଜମାନେ ମେ ଜୋ ଦିନ ହୁଆ କରତା ଥା, ଶାନ୍ତ ଔର ବାତାବରଣ ଔର ପ୍ରକୃତି କେ ବିଚ ମେ ରହେନା, ଔର ୟେ ଆଜକଲ କା ୟେ ସହରୀକରଣ କା ଦୁନିଆ, ତୋ କୌନ ସା ଅଚ୍ଛା ଲଗତା ଥା?
1: ଦେଖିଏ, ବଦଲାବ ତୋ ଏକ ଜରୁରୀ ହୈ। ପହଲେ କା ବି ଅଚ୍ଛା ଥା, ଆଜ ବି ଅଚ୍ଛା ହୈ।
0: ଅଚ୍ଛା ଜୀ,
1: କ୍ୟୁକି ଆଜ ହମ ଦେଶ ହମାରା ତରକ୍କି କର ରହା ହୈ, ତୋ ଅଚ୍ଛୀ ବାତ ହୈ। ଦୁନିଆ ମେ ହମାରା ନାମ ହୈ, ତୋ ଇସକେ ଲିଏ ଭିଡ଼ ତୋ ହୋନୀ ହୈ।
0: ଅଚ୍ଛା ଜୀ,
1: ଦୂର ଦୂର ସେ ଲୋକ ୟା ଆତେ ହୈ ଦିଲ୍ଲୀ NCR ମେ କାମ ଧନ୍ଦେ ମେ। ତୋ ଅପନା ସଭି ଅପନୀ ରୋଜି ରୋଟି କମା ରହେ ହୈ, ଅପନା ଗୁଜର ବସର କର ରହେ ହୈ।
0: ଚଲିଏ, ତୋ ୟେ ପରିବର୍ତ୍ତନ ଅଗର ବିକାଶ ଲେକେ ଆତା ହୈ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ବସୁଧା ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ଭିକାରୀ ବଳ।

ପ୍ରକୃତିଗତ କିଛିଟା ପରିସ୍ଥିତି ଆମକୁ ବହୁତ କଷ୍ଟ ଦିଏ। ଆପଣମାନେ ମରୁଡ଼ି କଥା ଶୁଣିଥିବେ ଏବଂ ପଢ଼ିଥିବେ ମଧ୍ୟ। ଅତୀତରେ ଭାରତର ଅନେକ ସ୍ଥାନରେ ମରୁଡ଼ି ସମସ୍ୟା ଦେଖାଦେଉଥିଲା, ଏଥିରୁ ଓଡ଼ିଶା ମଧ୍ୟ ବର୍ତ୍ତି ନଥିଲା। 1965-66 ପର୍ଯ୍ୟନ୍ତ ଏବଂ 1866 ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ପ୍ରକୃତିର ଏପରି କରାଳ ରୂପ ସମାଜର ପ୍ରତିଟି ଜୀବନ ପାଇଁ ଆଣେ କେବଳ ଦୁଃଖ ଆଉ କଷ୍ଟ।

ଉଦିତ ନାରାୟଣଙ୍କ କଣ୍ଠରେ ଆପଣମାନେ ଗୀତଟିକୁ ଶୁଣିଛନ୍ତି। ଚଳଚ୍ଚିତ୍ର ଛାତିରେ ଲେଖିଛି ତୋରି ନାଁ ଚଳଚ୍ଚିତ୍ରରୁ ଗୀତଟିକୁ ରଚନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ।

0: ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଦିଲ ତୋ ପାଗଲ ହେ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଲତା ମଙ୍ଗେସ୍କର।

ଶ୍ରୋତାବନ୍ଧୁ, ମରୁଡ଼ି ଗୋଟିଏ ଏମିତି ପ୍ରାକୃତିକ ବିପର୍ଯ୍ୟୟ ଯାହା ପାଣିର ଅତ୍ୟଧିକ ଅଭାବ ଯୋଗୁଁ ହୋଇଥାଏ। ଏହାର ବିଶେଷ କୁପ୍ରଭାବ ପଡ଼େ ଫସଲ ଉପରେ, ଯେଉଁଥିପାଇଁ ଖାଦ୍ୟ ପଦାର୍ଥ ନ ମିଳିବା, ଆର୍ଥିକ ମନ୍ଦି, ସ୍ୱାସ୍ଥ୍ୟଗତ ଗଭୀର ସମସ୍ୟା, ଜଙ୍ଗଲରେ ନିଆଁ ଲାଗିବା, ଜଳସ୍ତର କମିବା ଆଦି ଘୋର ସଙ୍କଟକୁ ଆମ ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼େ। ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମ ସମସ୍ତଙ୍କୁ ପ୍ରାକୃତିକ ସଂସାଧନର ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତେବେ ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା କୁଛ ନା କହୋ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ସାଧନା ସରଗମ ଏବଂ ଶାନ, ଗୀତିକାର ଜାଭେଦ ଅଖତର।

କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ତେରା ସୁରୁର ଚଳଚ୍ଚିତ୍ର ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଦର୍ଶନ ରାୱଲ ଏବଂ ଅଦିତି ସିଂ ଶର୍ମା।

0: ପ୍ରାକୃତିକ ବିପର୍ଯ୍ୟୟ କଥା ଯେବେ ହେଉଛି, ଆମ ଓଡ଼ିଶା ଅନେକ ବିପର୍ଯ୍ୟୟକୁ ସାମ୍ନା କରିଛି, ଏକଥା ଆମେ ସମସ୍ତେ ଜାଣିଛେ। ଅତୀତରେ ଯେତେବେଳେ ଓଡ଼ିଶା ବିକଶିତ ହୋଇନଥିଲା, ସେତେବେଳେ ବନ୍ୟା ଗୋଟିଏ ମୁଖ୍ୟ ସମସ୍ୟା ଥିଲା, ଯାହା ଜନତାଙ୍କର ବର୍ଷଯାକର ପରିଶ୍ରମକୁ ପାଣି ସୁଅରେ ଭସେଇ ନେଉଥିଲା। ଏ ସମୟରେ କିଛି ମହାପୁରୁଷ ସମାଜସେବୀମାନେ ଭିଟାମାଟି ଛାଡ଼ି ଜନତାଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଯାହାଙ୍କୁ ସ୍ମରଣ କରିବା ଆମ ପାଇଁ ଜରୁରୀ।
1: ବର୍ତ୍ତମାନ ଶୁଣନ୍ତୁ ଆଇ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଅରିଜିତ ସିଂ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଦୟା ସେବାର ପ୍ରତୀକ ଥିଲେ। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସେ ଜନସେବାରେ ନିୟୋଜିତ କରିଥିଲେ।

ଜଣେ ସ୍ୱାଧୀନତା ସଂଗ୍ରାମୀ, ପତ୍ରକାର, କବି, ନିଚ୍ଛକ ସମାଜସେବୀ ଭାବରେ ତାଙ୍କ ସେବା ପାଇଁ ତାଙ୍କୁ ଉତ୍କଳମଣିର ଆଖ୍ୟା ପ୍ରଦାନ କରାଯାଇଛି। 1909 ମୁକ୍ତ ଆକାଶ ବିଦ୍ୟାଳୟ ଗଠନ ହେଉ, ଛାତ୍ରମାନଙ୍କୁ ଦେଶପ୍ରେମ ତଥା ସ୍ୱାବଲମ୍ବୀ ହେବାର ଶିକ୍ଷା ଦେବା ହେଉ, ଗୋପବନ୍ଧୁ ଦାସ କେବେ ବି ପଛଘୁଞ୍ଚା ଦେଇନଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜ ସମାଜ ଓଡ଼ିଶା ଜନସାଧାରଣଙ୍କର ସ୍ୱର ସାଜିଥିଲା ଏବଂ ସ୍ୱତନ୍ତ୍ରତା ଆନ୍ଦୋଳନକୁ ତେଜିଆନ କରିଥିଲା। ଉତ୍କଳ ସମ୍ମିଳନୀର ଗଠନ ତଥା ଓଡ଼ିଆ ଭାଷା ଆନ୍ଦୋଳନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଆଜି ଓଡ଼ିଆ ଭାଷାକୁ ସମ୍ମାନ ଦେଇଛି। ସ୍ୱତନ୍ତ୍ରତା ପାଇଁ ଗୋପବନ୍ଧୁ ଦାସ ହଜାରିବାଗ ଜେଲରେ ବନ୍ଦୀ ଜୀବନ କାଟିଥିଲେ, ଯେଉଁଠି ରଚନା କରିଥିଲେ ତାଙ୍କର ପ୍ରସିଦ୍ଧ ବନ୍ଦୀର ଆତ୍ମକଥା କବିତା ସଂକଳନ। ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥି। ଆଜିର ଦିନରେ ତାଙ୍କର ସେବାକୁ, ତାଙ୍କର ସଂଗ୍ରାମକୁ ମନେ ପକାଇବା ତାଙ୍କ ପାଇଁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି।

ବର୍ତ୍ତମାନ ଯୁଗ ଅନେକ ବଦଳି ଯାଇଛି। ଅନେକ ଲୋକ ନିଜ ମାତୃଭାଷା କହିବାକୁ ବେଳେବେଳେ କୁଣ୍ଠାବୋଧ କରୁଛନ୍ତି। କଟୁ ହେଲେ ବି ଏ କଥାରେ କିଛିଟା ସତ୍ୟତା ନିଶ୍ଚିତ ରହୁଛି, ଯାହାକି ଆମେମାନେ ସମସ୍ତେ ଦେଖୁଛେ। ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ଆମର ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ପାଇଁ, ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ଆମର ପୂର୍ବଜମାନଙ୍କୁ, ଏବଂ ଏହାକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ। ବର୍ତ୍ତମାନ ଶୁଣନ୍ତୁ ସିଙ୍ଘମ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି କୁନାଲ ଗଞ୍ଜାୱାଲା ଏବଂ ରିଚା ଶର୍ମା।

0: ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ କ୍ରିଏଚର୍ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଥିଲେ ଅରିଜିତ ସିଂ।
1: ମହିଳା କୃଷକ ଉତ୍ପାଦକ ସଂଗଠନ, ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ଯଥା ବଡି, ନାଡି, ନାଲି ଚାଉଳ, କୋଳଥ ଡାଲି, ମୁଗ ଡାଲି, ଚିନାବାଦାମ, ମାଣ୍ଡିଆ, ନଡ଼ିଆ ତେଲ ଏବଂ ଫିନାଇଲ ଇତ୍ୟାଦି ସୁଲଭ ଦରରେ ମିଳେ। ଏଥିପାଇଁ ଯୋଗାଯୋଗ କରିବାର ଠିକଣା ହେଲା ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ବୀର ରାମଚନ୍ଦ୍ରପୁର, ସାକ୍ଷୀଗୋପାଳ ପୁରୀ। ମୋବାଇଲ ନମ୍ବର 9861980979।
0: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନ କରିଛନ୍ତି ସୋନାଲି ବଡ଼ିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଓହୋ, ଯାହା ହଉ, ଏତେ ଦିନରେ ମନଟା ଟିକେ ଭାରି ଖୁସି ଲାଗୁଛି। ଦେହ ପା ଖରାପ ହେଲେ ବି ଏ ଯୋଉ ରଜ ସଜବାଜ, ଆଉ ବର୍ତ୍ତମାନ ତ ଶେଷ ପର୍ଯ୍ୟାୟରେ ରଜ, ସମସ୍ତଙ୍କ ଘରେ ପିଠାପଣା ସାଙ୍ଗକୁ ପାନଖିଆ ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ, ଓ ତାସ ଖେଳ, ପୁରା ମନ ଖୁସି ହେଇଗଲା ମ। ଇଏ କଣ କରିବା, ଇଏ ଜଗାନା ଆସିବେ ବୋଲି କହିଥିଲେ କୋଠ ଘରକୁ, କେଜାଣି କୁଆଡେ ଗଲେ।
1: ଜଗାନା କୁଆଡେ ଆଉ ଯିବେ, କୋଠ ଘର ବିନା ଆଉ ଗତି ନାହିଁ ମା।
0: ଇଏ ଜଗାନା ଏଇଠି ଆଗେ ଓଳିକି ହଉଛି।
1: ହଉ ହଉ ମା, ଯେ କଥା କଣ, ରଜ କେମିତି ପାଳିଲୁ ମା?
0: ହେଇଟି ଜଗାନା, ଆଗ ଟିକେ ଖିଲି ପାନ ଖାଅ, ତମ ପାଇଁ ଆଣିଛି।
1: ହଁ, ଯାହା ହଉ ସୋନାଲି ମା, ଆମର ଏତେ ସରଧାରେ ପାନ ମୋ ପାଇଁ ଆଣିଛି। ହଉ ହଉ, ମୁଁ ଟିକେ ପାଟିରେ ପୁରେଇ ଦିଏ, ପାନଟି ଭାରି ସ୍ୱାଦିଆ। ଆଉ
0: କଣ କରିବି ଜଗାନା, ନିଜ ହାତରେ ମୋ ଭାଇ ପାଇଁକା ବନେଇଛି।
1: ହଉ ହଉ ଭଲ, ଯେ ମା କଣ ଚାଷବାସ କେମିତି ଚାଲିଛି?
0: ଏ ହେଇଟି ଜଗାନା, ଚାଷବାସ ତ ବହୁତ ଭଲ ଭାବରେ ଚାଲିଛି। ଏ ରଜକୁ ଟିକେ ବନ୍ଦ ଥିଲା ଚାଷ, ଇଏ ଆମର ତ ଗାଁ ମାନଙ୍କରେ ଜାଣିଛ ଭାଇଚାରାର ପର୍ବ, ଆଉ ପିଲାଠୁ ଆରମ୍ଭ କରି ବୟସ ପର୍ଯ୍ୟନ୍ତ ସମସ୍ତଙ୍କର ଖେଳ ମଉଜ, ଖାନା ପିନା, ପିଠା ପଣା, ପୁରା ଖୁସିରେ ଗୋଟେ ଭୋଜି ଭାତ, ସବୁ ପୁରା ମନ ଆନନ୍ଦରେ ପୁରି ଉଠୁଛି। ଆଉ
1: ସତ କଥା କହିଛୁ ମା, ବାସ୍ତବରେ ଇଏ ରଜ ହେଲା ଗୋଟେ କୃଷି ଭିତ୍ତିକ ପର୍ବ, ଗାଁ ଗହଳି ସବୁଆଡେ ସେ ଆମର ସଂସ୍କୃତି ବଞ୍ଚିକି ଅଛି। ସେ ଗାଁ ମୁଣ୍ଡରେ ଏବେ ବି ଦୋଳି ବନ୍ଧା ହଉଛି, ଆଉ ସମସ୍ତେ ଦୋଳି ଖେଳୁଛନ୍ତି।

0: ପିଠା ପଣା ଘରେ ଘରେ, ଯାହା ହଉ ରଜ ପର୍ବଟି ଆନନ୍ଦ ଉଲ୍ଲାସ ଭିତରେ ଆମ ଗାଁରେ ତ ପାଳିତ ହେଇଛି, ସହର ମାନଙ୍କରେ ମଧ୍ୟ ରଜ ମହୋତ୍ସବ ନାମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା, ପୁଚି ଖେଳ, ଦୋଳି ଖେଳ, ଝୋଟି ଚିତା ମୁରୁଜ, ପାନ ଖିଆ, କେତେ କଣ ନ ହଉଛି।
1: ହଁ ସତ କଥା ଜଗନ୍ନା, ଯାହାଦ୍ୱାରା କି ସମସ୍ତଙ୍କ ମନରେ ଗୋଟେ ଖୁସିର ରଙ୍ଗ ଭରି ଯାଇଛି। ଆଉ ଗୋଟିଏ କଥା ଜଗନ୍ନା, ସହରରେ ରହୁଥିବା ଆମର ଭାଇ ଭଉଣୀ ପରିବାର ଲୋକ ସମସ୍ତେ ଏଇ ସମୟରେ ଗାଁକୁ ଆସନ୍ତି, ନୁହେଁ କି?
0: ସତ କଥା କହିଛୁ ମା। ଆଉ ଯାହା ହେଲେ ଆମର ବିଭିନ୍ନ ପର୍ବପର୍ବାଣି ହଉଛି ଆମର ସଂସ୍କୃତିର ଅଂଶବିଶେଷ। ଆମର ଯୋଉ ଜନଜୀବନକୁ ଏଇ ପର୍ବ ଗୁଡିକ ଚଳଚଞ୍ଚଳ କରେ, ଆଉ ସମସ୍ତଙ୍କ ମନ ଭିତରେ ଟିକେ ଆନନ୍ଦ ଉଲ୍ଲାସ ଏଇସବୁ ଭରିଯାଏ।
1: ହଁ ସତ କଥା କହିଲ ଜଗନ୍ନା। ତେବେ ଜଗନ୍ନା, ଏ ତମର ଚାଷବାସ କେମିତି ଚାଲିଛି କହିଲନି ତ?
0: ଚାଷବାସ ବହୁତ ଭଲ ଚାଲିଛି ମା। ଯେବେଠାରୁ ମୁଁ ଆମର କୃଷି ବିଶେଷଜ୍ଞ ମାନଙ୍କ ଠାରୁ ଶୁଣିଲି ଯେ ଜୈବିକ ପଦ୍ଧତିରେ ଚାଷ କଲେ ଭଲ ଚାଷ ହଉଛି, ମୁଁ ତ ସେଇ ପଦ୍ଧତିକୁ ଧରିକି ବସିଛି, ସୁନ୍ଦର ଭାବରେ ପନିପରିବା କରୁଛି, ଧାନ ବିରି ମୁଗ ସବୁ କରୁଛି ମା।
1: ଜଗନ୍ନା ତମେ କହିଲ ଯୋଉ କଥାଟି, ଜୈବିକ ଚାଷରେ ଆମେ ଚାଷ କରିବା ଦରକାର, ଏଇଟା ସତ କଥା। ଯଦି ଅଧିକ ମାତ୍ରାରେ ରାସାୟନିକ ସାର ଦଉ ତେବେ ଆମର ମାଟିର ଉର୍ବରତା ଶକ୍ତି କ୍ଷରଣ ହଉଛି, ଆଉ ତା ସାଙ୍ଗରେ ଭଲ ଅମଳ ମଧ୍ୟ ହେଇପାରୁନି। ପ୍ରଥମେ ଆମେ ମାଟିର ସ୍ୱାସ୍ଥ୍ୟ ଠିକ ଭାବରେ ରଖିବା ଦରକାର, ତାପରେ ଯାଇକି ଚାଷ କରିବା ଦରକାର, ସତ କଥା କି ନାହିଁ?
0: ସତ କଥା କହିଛୁ ମା।
1: ହଁ ଇଏ ଜଗନ୍ନା, ଇଏ ତେମେ ଯେତେବେଳେ ଚାଷ କାମ କଲ, ପ୍ରଥମେ ମାଟି ପରୀକ୍ଷା କରେଇଛ କି ନାହିଁ କହିଲ?
0: ମାଟି ପରୀକ୍ଷା କରେଇ ନେଇଛି। ତା କାରଣ ହେଲା, ମୁଁ ଜାଣିଛି ମାଟି ପରୀକ୍ଷା କରେଇ ନେଲେ ଆମର ମାଟିରେ କଣ ଅସୁବିଧା ଅଛି, କୋଉ ସାର ଅଭାବ ଅଛି, ଆମେ ତାକୁ ପୂରଣ କରିକି ସୁନ୍ଦର ଭାବରେ ଫସଲ କରିପାରିବା।
1: ହଁ ତେବେ ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀ ମାନଙ୍କୁ କହିଦବା ଯେ ସେମାନେ ଯାହା ବି କିଛି ଚାଷ କରୁଛନ୍ତି, ପ୍ରଥମେ ମାଟିର ସ୍ୱାସ୍ଥ୍ୟକୁ ସେମାନେ ପରୀକ୍ଷା କରେଇ ନିଅନ୍ତୁ, ଆଉ ସେମାନେ ଜାଣନ୍ତୁ ଯେ ପ୍ରକୃତରେ ମାଟିରେ କୋଉଟା କମ ଅଛି, କୋଉଟା ଅଧିକ ଅଛି, କଣ ଦେଲେ ମାଟି ଠିକ ରହିବ, ଏବଂ ତା ସାଙ୍ଗରେ ଆମର ବିଶେଷଜ୍ଞଙ୍କ ଠାରୁ ଯଦି ପରାମର୍ଶ ନେଇକି ସେମାନେ ମାଟି ହିସାବରେ ନେଇକି ଚାଷ କରନ୍ତେ, ତେବେ ସେମାନେ ଚାଷରେ ଆଗକୁ ଯିବେ। ଆଉ ଗୋଟେ କଥା ଜଗନ୍ନା, ଆମେ ଯେତେବେଳେ ବି ଯାହା ସବୁ ଚାଷ କାମ କରୁଛେ, ଗୋଟେ ଯୋଜନାକୁ ନିହାତି ଭାବରେ ଆପଣେଇବାକୁ ପଡିବ। କୋଉ ଯୋଜନାଟି କହିଲ?
0: କୋଉ ଯୋଜନା?
1: ସରକାରଙ୍କ ତ ବିଭିନ୍ନ ପ୍ରକାର ଯୋଜନା ରହିଛି, ତେବେ ସବୁ ଯୋଜନା ଭିତରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏଇଟା ମଧ୍ୟ ଆମର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ମୁଖ୍ୟ କାମ ଅଟେ। କାହିଁକି ନା ଯଦି ଏହି ଯୋଜନାଟିକୁ ଆମେ ଆପଣେଇଥିବା, ତେବେ ଅସୁବିଧା ସମୟରେ ଆମକୁ ଭରଣ ପୋଷଣ କରିବାକୁ ମଧ୍ୟ ପଡିବ ନାହିଁ, ନୁହେଁ କି ଜଗନ୍ନା?
0: ଠିକ କଥା କହିଛୁ ମା। ବାସ୍ତବରେ ଏଇ ସବୁ ବୀମା, ଯାହାକି ଫସଲ ବୀମା, ଆମେ ତ ଚାଷୀ ବନ୍ଦୀ ଲୋକ ଆମେ, ତେଣୁ ଫସଲ ବୀମା କରେଇ ନେଲେ ଆମର ଆଉ ଅସୁବିଧା କିଛି ନାହିଁ। ଯଦି କୌଣସି ପ୍ରାକୃତିକ ଦୁର୍ବିପାକ, କୌଣସି ପ୍ରକାର ଫସଲ ହାନି ଘଟିଲା, ବୀମା ଆମକୁ ସୁରକ୍ଷା ଦବ।
1: ହେଇ ଜଗନ୍ନା, ଇଏ ମାଟି କଥାରୁ ମୋର ଗୋଟିଏ କଥା ମନେ ପଡିଲା, ତମେ ସେଟା ଜାଣିଛ କି ନାହିଁ ବା?
0: କଣ?
1: ଇଏ ବର୍ତ୍ତମାନ ଆମର ଜୁନ 1 ତାରିଖରୁ ଇଏ ଜୁନ 30 ତାରିଖ ଯାଏଁ ଆମ ସରକାର ଚାଷୀ ଭାଇ ଭଉଣୀ ମାନଙ୍କର ଗୋଟେ ସଚେତନତା କାର୍ଯ୍ୟକ୍ରମ ରଖିଛନ୍ତି, ସେଇଟା ହଉଛି କ୍ଷେତ ବଚାଓ ଅଭିଯାନ।
0: ହଁ ସେଇ ସମ୍ପର୍କରେ ମୁଁ ଶୁଣିଛି ଯେ ଦେଶ ସାରା ବର୍ତ୍ତମାନ କ୍ଷେତ ବଚାଓ ଅଭିଯାନ ଚାଲିଛି, ବିଶେଷ ଭାବରେ ଏଇ ଯୋଉ ଜୈବିକ ପଦ୍ଧତିରେ ଚାଷ କିଭଳି ଭାବରେ ଚାଷୀମାନେ ବୁଝିକିରି ଆଗେଇ ପାରିବେ ଏବଂ ସୁନ୍ଦର ଭାବରେ ମାଟିର ଉର୍ବର ଶକ୍ତି ଠିକ ରହିବ। ଅନେକ ବୈଜ୍ଞାନିକମାନେ ସେମାନେ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ଦେଖେଇ ଦେଉଛନ୍ତି କେମିତି ଚାଷ କରିବାକୁ ହବ, କିଭଳି ଭାବରେ ଜୈବିକ ପଦ୍ଧତିରେ ସେମାନେ ଆଗେଇ ପାରିବେ। ଆମର ଯୋଉ ରହିଛି କ୍ଷେତ ବଚାଓ, ମାନେ ଆମର ଯଦି କ୍ଷେତ ଠିକ ରହିବ ଆମର ଚାଷ ଠିକ ରହିବ, ତେଣୁ ଆମର କ୍ଷେତ ସୁରକ୍ଷିତ ରହିବ, ସେଇ ବିଲରେ ଆମର ଚାଷୀ ଭାଇ ଭଉଣୀମାନେ ସୁନ୍ଦର ଭାବରେ ଜୈବିକ ପଦ୍ଧତିରେ ପନିପରିବା ଖାଦ୍ୟଶସ୍ୟ ସବୁ ଚାଷ କରି ବିକ୍ରି ବଟା କରି ଲାଭବାନ ହେବେ।
1: ହଁ ତେବେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆମର ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମଧ୍ୟପ୍ରଦେଶର ରାଇସେନ ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ସୁନ୍ଦର କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ କି ଅନେକ ସଫଳ ଚାଷୀ, ଅନେକ ବିଶେଷଜ୍ଞ, କୃଷିଜୀବୀ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନେଇ ଏହି ବଡ଼ କାର୍ଯ୍ୟକ୍ରମର ସବୁ ଆୟୋଜନ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଲା ଯୋଉଟା କି ଜଗନ୍ନାଥ ତମେ କହୁଥିଲ, କିଭଳି ଭାବରେ ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା, ମାଟି ପାଇଁ ଉପଯୋଗୀ ସାର ପ୍ରୟୋଗ କରିବା, ଅଧିକ ମାତ୍ରାରେ ରାସାୟନିକ ସାର ପ୍ରୟୋଗ ନ କରିବା, ଏବଂ ଫସଲ ଚାଷ କରିବା ପାଇଁ ପୂର୍ବରୁ ମାଟିର ମାନକୁ ପରୀକ୍ଷା କରିବା, ବା ଆମେ ଯାହାକୁ ସଏଲ ଟେଷ୍ଟିଂ ବୋଲିକି କହୁଛେ, ଯଦି ଏହିସବୁ ଜିନିଷକୁ ଆମେ ନିରୀକ୍ଷଣ କରିକି ଆଗକୁ ଯିବା, ତେବେ ନିଶ୍ଚିତ ଭାବରେ ଆମର ଜମି ଭଲ ରହିବ ଏବଂ ଆମେ ମଧ୍ୟ ଭଲ ଭାବରେ ଚାଷ କରିପାରିବା। ତେବେ ପ୍ରତ୍ୟେକଟି ପର୍ଯ୍ୟାୟରେ ଏଥିପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ସଚେତନ ନିହାତି ଭାବରେ କରାଯାଉଛି, ଆଉ ଏହା ହିଁ

0: ବୁଝିଲୁ ମା?
1: ହଁ ଜଗନ୍ନାଥ।
0: ଭଜନଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
1: ମାନେ ଆଲୋଚନାର ପର୍ଯ୍ୟାୟ। ତେବେ ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଜଗନ୍ନାଥ, ମୃତ୍ତିକା ସଂରକ୍ଷଣର ବିଭିନ୍ନ ଦିଗ। ଏଇ କିଛି ସମୟ ପୂର୍ବରୁ ଆମେ ସେଇ ମାଟି ଉପରେ ଆଲୋଚନା କରୁଥିଲେ କି ନାହିଁ, ଆଜି ଆମେ ବିଶେଷଜ୍ଞ ମହାଶୟଙ୍କ ଠାରୁ ଏ ବିଷୟରେ ଅଧିକ ଶୁଣିବା। ମୁଁ ଆଲୋଚନା କରୁଛି, ତେମେ ଟିକେ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା
1: ହଉ। ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ମୃତ୍ତିକା ସଂରକ୍ଷଣର ବିଭିନ୍ନ ଦିଗ। ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ସ୍ୱୟଂ ପ୍ରଭା ଦାସ, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ବିଭାଗ ପୁରୀ। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର, ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ମୁଁ ମୋର ଆଦର ଜଣାଇବି।
1: ଧନ୍ୟବାଦ ମ୍ୟାଡମ୍। ତେବେ ଆଜି ଆମର ଯାହା ବିଷୟବସ୍ତୁଟି ରହିଛି ଯେ ମୃତ୍ତିକା ସଂରକ୍ଷଣର ବିଭିନ୍ନ ଦିଗ, ତେବେ ନିହାତି ଭାବରେ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଚାଷ କାର୍ଯ୍ୟ କରୁଛନ୍ତି, ମୃତ୍ତିକାକୁ ଆମେ କିଭଳି ଭାବରେ ବେଶୀ ଦିନ ଧରି ସଂରକ୍ଷିତ କରିକି ରଖିପାରିବା, କାହିଁକି ନା ଯଦି ଆମେ ମୃତ୍ତିକାକୁ ସଂରକ୍ଷିତ କରିକି ରଖୁଛେ ତେବେ ନିଶ୍ଚିତ ଭାବରେ ଯାହା ବି ଆମେ ଚାଷ କରିବା ଭଲ ହେଇପାରିବ, ଭଲ ଅମଳ ମଧ୍ୟ ଚାଷୀ ଭାଇ ଭଉଣୀମାନେ କରିପାରିବେ। ତେବେ ମୋର ଏଠି ପ୍ରଶ୍ନ ରହିବ ଯେ ମୃତ୍ତିକାର ମହତ୍ତ୍ୱ କେତେ ଅଧିକ ରହିଛି ଚାଷ କ୍ଷେତ୍ରରେ, ଆପଣ ସେ ବିଷୟରେ କୁହନ୍ତୁ।
3: ମୃତ୍ତିକା ସମ୍ବଳ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମ୍ବଳ, ସେଥିପାଇଁ ଆମେ ମୃତ୍ତିକା ବା ମାଟିକୁ

0: ମାଆର ସ୍ଥାନ ଦେଇଛୁ, କାରଣ ସମସ୍ତ ଜୀବିକାର ଆଧାର ମୃତ୍ତିକା ତଥା କୃଷି ହେଉ, ବନବୃକ୍ଷର ଭିତ୍ତିଭୂମି ହେଉ, ବା ଆମର ଭୂତଳ ଜଳସ୍ତରର ବୃଦ୍ଧି ହେଉ, ବା ଜୀବିକା ନିର୍ବାହର ପନ୍ଥା ହେଉ, ଏଇ ଛଅଟି ଜ ଯାହା କହିବି ଜଳ, ଜମି, ଜୀବ, ଜଙ୍ଗଲ, ଜନ ଏବଂ ଜୀବିକା ସବୁର ଆଧାର ହେଉଛି ମୃତ୍ତିକା। ତେଣୁ ମୃତ୍ତିକା କ୍ଷୟକୁ ରୋକିବା ପାଇଁ ଏବଂ ମାଟିର ଉର୍ବରତାକୁ ବଜାୟ ରଖିବା ପାଇଁ ମୃତ୍ତିକା ସଂରକ୍ଷଣର ବିଶେଷ ମହତ୍ତ୍ୱ ରହିଛି।
1: ଆଚ୍ଛା, ତେବେ ମ୍ୟାଡ଼ାମ୍, ମୃତ୍ତିକା କ୍ଷୟର କ'ଣ ସବୁ କାରଣ ରହିଛି, କାହିଁକି ଅଧିକ ମାତ୍ରାରେ ବର୍ତ୍ତମାନ ସମୟରେ ଆମେ ଦେଖୁଛେ କ୍ଷୟ ହେଇଯାଉଛି, ଏବଂ ପରିବେଶ ଉପରେ ଏହାର କି ପ୍ରକାର ପ୍ରଭାବ ପଡୁଛି, ଯୋଉଟାକି ଆମ ଚାଷୀ ଭାଇ ଭଉଣୀମାନେ ନିହାତି ଭାବରେ ଜାଣିବା ଦରକାର, ସେ ବିଷୟରେ କୁହନ୍ତୁ।
0: ମୃତ୍ତିକା କ୍ଷୟର ବିଶେଷ କରି ଦୁଇଟି କାରଣ ରହୁଛି। ଆମେ ଜଳ ସ୍ରୋତ ବା ପ୍ରବାହରେ ମୃତ୍ତିକାର କ୍ଷୟ ହୁଏ, ବା ପବନର, ବିଶେଷ କରି ଜଳର ସ୍ରୋତରେ ହିଁ ମୃତ୍ତିକାର କ୍ଷୟ ହୁଏ। ତେଣୁ ମୃତ୍ତିକାର ଯେଉଁ ଉପର ପରସ୍ତଟି ରହିଛି ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ ତାହା ହିଁ ଉତ୍ପାଦନ ବେଶୀ ହୁଏ। ମୃତ୍ତିକା ନବୀକରଣ ଯୋଗ୍ୟ, ମୃତ୍ତିକା ରିଜେନେରେଟିଭ୍ ହେଇପାରିବ, କିନ୍ତୁ ଏକ ଇଞ୍ଚ ମୃତ୍ତିକା ଗଠନ ପାଇଁ ପ୍ରାକୃତିକ ପ୍ରାୟତଃ 700 ବର୍ଷ ଲାଗିଯାଉଛି। ତେଣୁ ମୃତ୍ତିକା ସଂରକ୍ଷଣର ମହତ୍ତ୍ୱ ଏଠି ଆସୁଛି। ମୃତ୍ତିକା କ୍ଷୟ ହେଲେ 10-20% ବାର୍ଷିକ ଉତ୍ପାଦନ ହ୍ରାସ ହୋଇଥାଏ, ଆମର ମରୁଡ଼ି ଦେଖାଯାଏ, ଜଳାଶୟ ମାନଙ୍କରେ ଜଳଧାରଣ କ୍ଷମତା ହ୍ରାସ ପାଏ, ଭୂତଳ ଜଳସ୍ତର ହ୍ରାସ ପାଏ, ଏବଂ ପରିବେଶର ଯେଉଁ ସନ୍ତୁଳନ ଅଛି ତାହା ମଧ୍ୟ ଆମେ ହରାଇଥାଉ।
1: ଆଚ୍ଛା, ତେବେ ମୃତ୍ତିକା ସଂରକ୍ଷଣର ମୁଖ୍ୟତଃ କି କି ପ୍ରକାର ଦିଗ ସବୁ ରହିଛି, ଯୋଉଟା ଆମ ସମସ୍ତଙ୍କ ପାଇଁ ମୁଖ୍ୟ ଅଟେ?
0: ମୃତ୍ତିକା ସଂରକ୍ଷଣର ପ୍ରାୟତଃ 2 ପଦ୍ଧତି ବା 2 ଦିଗ ରହିଅଛି। ତାହା ଆମେ ଜୈବିକ ପଦ୍ଧତିରେ କରିପାରିବା, ଯେମିତିକି କୃଷି ବନୀକରଣ କରିପାରିବା, ଆମେ ମିଶ୍ରିତ ଫସଲ କରିପାରିବା, ହୁଡ଼ାରେ ଫସଲ କରିପାରିବା, ସବୁଜ ସାର ବ୍ୟବହାର କରିପାରିବା, ଗୋଚର ଜମିର ପୁନରୁଦ୍ଧାର କରିପାରିବା, ଏବଂ ଜୈବିକ ଖତକୁ ପ୍ରାଧାନ୍ୟ ଦେଇପାରିବା, ଏବଂ ପଶୁ ଚାରଣକୁ ନିୟନ୍ତ୍ରଣ କରିପାରିବା। ଆଉ ଗୋଟେ ଆମର ଦିଗ ରହୁଛି ଯାନ୍ତ୍ରିକ ପଦ୍ଧତି, ଯେଉଁଥିରେ ଆମେ ଆଡ଼ିବନ୍ଧ ବାନ୍ଧିପାରିବା, ଆମେ ସମପତନ ବନ୍ଧ ବାନ୍ଧିପାରିବା, ଢିଲା ପଥର ବନ୍ଧ ବାନ୍ଧିପାରିବା, ଚାଷ ପୋଖରୀ ବା କ୍ଷେତ ପୋଖରୀ କରିପାରିବା, ଜଳ ଅମଳ ପ୍ରକଳ୍ପ ସବୁ କାର୍ଯ୍ୟକାରୀ କରିପାରିବା, ଏବଂ ଜମିରେ ଜମୁଥିବା ଜଳକୁ ନିଷ୍କାସନ କରି ଆମେ ମୃତ୍ତିକା ସଂରକ୍ଷଣ କରିପାରିବା।
1: ଆଚ୍ଛା, ଏଇଠି ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହିଁବି, ଯେ ଯେତେବେଳେ ଚାଷୀ ଭାଇ ଭଉଣୀମାନେ ଚାଷ କାର୍ଯ୍ୟ କରୁଛନ୍ତି, ପ୍ରାୟତଃ ଆମେ ଦେଖିଛେ ଯେ ମାଟି ପରୀକ୍ଷା କରନ୍ତି ନାହିଁ, ମାଟି ପରୀକ୍ଷା କେତେ ଗୋଟେ ଚାଷ ପାଇଁ ଦରକାର, ସେ ବିଷୟରେ କୁହନ୍ତୁ।
0: ନିହାତି ଭାବରେ ଆଜିକାଲି ଆମେ ଦେଖୁଛେ କି ଚାଷୀ ଭାଇଟି କ'ଣ କରୁଛି, ଅଧିକ ଅମଳ ପାଇବା ପାଇଁ ରାସାୟନ ସାର ସବୁ ୟୁଜ୍ କରୁଛନ୍ତି, ଯାହାଫଳରେ କ'ଣ ହେଉଛି, ସେମାନେ ପର୍ଟିକୁଲାର ଆମାଉଣ୍ଟ ଜାଣିପାରୁନାହାନ୍ତି, ଅଧିକ ମାତ୍ରାରେ ରାସାୟନ ସାରର ବ୍ୟବହାର କରୁଛନ୍ତି। ତେଣୁ ମାଟିର ସେଠି କ୍ଷୟ ନିଶ୍ଚିତ ଭାବରେ ଘଟୁଛି, କାହିଁକି ମାଟିର ଯେଉଁ ଉପର ପରସ୍ତଟି ରହିଛି ଗୋଟେ ଇଞ୍ଚର ଯେଉଁ ମାଟି, ସେଇଟା ହିଁ ଉର୍ବର ଯୋଗ୍ୟ, ତେଣୁ ସେଇ ଯେଉଁ ଆମର ଯେଉଁ ଉର୍ବର ମାଟି ପରସ୍ତଟି ରହୁଛି ତାହା ନଷ୍ଟ ହେଇଯାଉଛି। ତେଣୁ ଚାଷୀ ଭାଇଟିକୁ ନିଶ୍ଚିତ ଭାବରେ ତାର ମାଟି ପରୀକ୍ଷା କରିବା ଉଚିତ, ତାକି ତା ମାଟିରେ କ'ଣ ସବୁ ପୋଷଣ ନାହିଁ ସେଇଟା ଯଦି ସେ ଜାଣିଦେବ, ସଏଲ ହେଲ୍ଥ କାର୍ଡ ଯଦି ତାକୁ ଆଭେଲ କରାଯିବ, ସେ ତାର ମାଟିର ହେଲ୍ଥ ଜାଣିବ, କୋଉ ସାରଟି ଅଛି, କୋଉ ସାରଟା କୋଉ ପରିମାଣରେ ମାଟିରେ ଅଛି, ସେହାକୁ ଅନୁଧ୍ୟାନ କରି ସେ ସେତିକି ପରିମାଣରେ ତା ନିଜ ଚାଷ ଜମିରେ ଆପ୍ଲାଏ କରିପାରିବ, ତାକି ନିୟନ୍ତ୍ରଣ ଭାବରେ ଆମେ ରାସାୟନ ସାର ୟୁଜ୍ କରିପାରିବା। ଏହା କଲେ କ'ଣ ହବ ନା, ଆମର ମାଟିର ଯେଉଁ ଉର୍ବରତା ରହିଛି ସେଟା, ବା ମାଟିର ଯେଉଁ ଆମର ହେଲ୍ଥ ରହିଛି ତାହା ବଜାୟ ରହିବ।
1: ଆଚ୍ଛା ଆଚ୍ଛା, ମୃତ୍ତିକା ସଂରକ୍ଷଣ ନିମନ୍ତେ ସରକାରଙ୍କ କ'ଣ ସବୁ ଯୋଜନା ରହିଛି?
0: ମୃତ୍ତିକା ସଂରକ୍ଷଣ ନିମନ୍ତେ ସରକାରଙ୍କର ବିଭିନ୍ନ ଯୋଜନା ରହିଛି। ଆପଣ ଦେଖିବେ କି ଯେତେ ସବୁ ଯୋଜନା ତାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମୃତ୍ତିକା ରିଲେଟେଡ୍ ହେଇଥିବ। ମୃତ୍ତିକା ସଂରକ୍ଷଣ ବିଭାଗରେ ବିଶେଷତଃ ଆମର ଜଳ ବିଭାଜିକା ପ୍ରକଳ୍ପଟି ଚାଲିଛି, ଯେଉଁଥିରେ କ'ଣ ହେଉଛି, ନିର୍ଦ୍ଦିଷ୍ଟ ଅଞ୍ଚଳର ଉପର ଜମିରୁ ବର୍ଷା ଜଳ ଯେତେବେଳେ ଗଡ଼ି ଯାଉଛି, ଶେଷରେ ଗୋଟେ ନାଳ ଦେଇ ବା ନିର୍ଦ୍ଦିଷ୍ଟ ପଥ ଦେଇ ସେଟା ନିଷ୍କାସନ ହେଉଛି, ତେଣୁ ସେଇ ନାଳ ପାଇଁ ସେଇ ଅଞ୍ଚଳଟି ହେଉଛି ଜଳ ବିଭାଜିକା। ସେଇ ଜଳ ବିଭାଜିକାରେ ଆମେ ଆମର ଯେଉଁ 5 ଜ ରହିଛି, ଜମି, ଜଳ, ଜୀବଜନ୍ତୁ, ଜନ ଏବଂ ଜୀବିକାକୁ ଆମେ କିଭଳି ଭାବରେ ଉନ୍ନୟନ କରିବା ବା ପରିଚାଳନା କରିବା ରହୁଛି। ଏଥିରେ ଆମର ବିଶେଷ ଭାବରେ ଯଦି ଆମେ ମୃତ୍ତିକା ସଂରକ୍ଷଣ କଥା କହିବା, ତାହେଲେ ଏଥିରେ ରହୁଛି ପ୍ରାକୃତିକ ସମ୍ପଦର ପରିଚାଳନା ଗୋଟେ ରହୁଛି କମ୍ପୋନେଣ୍ଟ, ଯେଉଁଥିରେ କି ଆମେ ଛୋଟ ଛୋଟ ମେସିନେରୀ ଚେକ୍ ହେଲା ବା ଫାମ୍ପଣ୍ଡ ହେଲା ବା ଆମର ନାଲାବଣ୍ଡ ରେନୋଭେସନ ହେଲା ବା ନ୍ୟୁ ନାଲାବଣ୍ଡ ଆମେ ତିଆରି କରୁଛୁ, ଆଉ ତାପରେ ଆମର ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ବି ରହୁଛି। ତେଣୁ ଏହି ଭାବରେ ଆମେ ମୃତ୍ତିକା ସଂରକ୍ଷଣ କରିପାରୁଛୁ। ଏହା ବ୍ୟତୀତ ଆମର ଚାଲିଛି ଗୋଟେ ରାଷ୍ଟ୍ରୀୟ କୃଷି ବିଜ୍ଞାନ ଆମର ବିକାଶ ଯୋଜନା ଚାଲିଛି, ସେଥିରେ ଆମେ ପୁରୁଣା ପୋଖରୀ ଗୁଡ଼ିକ ଆମେ ପୁନରୁଦ୍ଧାର କରୁଛୁ, ସେ ପୋଖରୀ ମାନଙ୍କରେ ଆମେ ଗାଡ଼ୱାଲ ଦେଇକି ସଂରକ୍ଷଣ କରୁଛୁ, ଯାହାଫଳରେ କି ପୋଖରୀଟିର ଯେଉଁ ଜଳ ଧାରଣ କାପାସିଟି ବଢୁଛି ଏବଂ ମୃତ୍ତିକା କ୍ଷୟରୁ ବି ବଞ୍ଚିତ ରହୁଛି ଜିନିଷ। ତା ବାଦ ଆମର ଗୋଟେ ଚାଲିଛି ଏନର୍ଜି ସ୍କିମ ଅଣ୍ଡରରେ ଆମର ପ୍ରତ୍ୟେକ ଚାଷୀ, ଯେକୌଣସି ଇଚ୍ଛୁକ ଚାଷୀ ଗୋଟେ କ୍ଷେତ ପୋଖରୀ ଖୋଳିପାରିବ, ଏବଂ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ବି ଚାଲିଛି, ଯେଉଁଥିରେ କି ସେମାନେ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ ପ୍ଲାଣ୍ଟ ଯେମିତିକି ଆମର ନଡ଼ିଆ ରହିଲା।

0: ଆମ୍ବର ରହିଲା, କାଜୁମାନ ସବୁ ଗଛ ରୋପଣ କରିପାରିବେ। ଏହା ବ୍ୟତୀତ ଗୋଟେ ଏବେ ନୂଆ ସ୍କିମ୍ ଆସିଛି ଆମର, ଯାହାକୁ ଆମେ କହୁଛୁ ଏକ୍ରିକ୍ ସ୍କିମ୍। ତାର ରହୁଛି କି ଆମର ଜଳବାୟୁ ସହନଶୀଳ ଜୀବିକା ଅଭିବୃଦ୍ଧି କରିବା। ଏଥିରେ କ'ଣ ରହୁଛି କି ଆମର ଦିନକୁ ଦିନ ପରିବେଶରେ ବହୁତ ଚେଞ୍ଜେସ୍ ଆସୁଛି, ମେନଲି କୋଷ୍ଟାଲ ଡିଷ୍ଟ୍ରିକ୍ଟରେ। ତେଣୁ ଏଥିରେ ଗୋଟେ ଜିନିଷ ଯୋଉ ରହିଛି, ଗୋଟେ ଷ୍ଟେପ୍ ରହିଛି ଯୋଉଥିରେ କି ଆମେ ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ କୁ ବହୁତ ମହତ୍ତ୍ୱ ଦିଆଯାଉଛି, କାରଣ କି ମ୍ୟାଙ୍ଗ୍ରୋଭ୍ର ଯୋଉ ରୁଟ୍ ସିଷ୍ଟମ୍ ରହିଛି ବହୁତ ଷ୍ଟ୍ରଙ୍ଗ, ଯାହାକି ଆମର କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ଯଦି ଆମେ ଲଗେଇବା, ଯାହାକି ସାଇକ୍ଲୋନ୍ ଆଉ ଫ୍ଲଡ୍ ପ୍ରୋନ୍ ଏରିଆ ସବୁ। ତେଣୁ ଏଇ ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ ଆମେ ଯଦି ତିଆରି କରିବା, ତାହେଲେ କ'ଣ ହବ ନା ଆମର ଫ୍ଲଡ୍ ଆଉ ଯୋଉ ସାଇକ୍ଲୋନ୍ରୁ କୋଷ୍ଟାଲ ଡିଷ୍ଟ୍ରିକ୍ଟ ଗୁଡ଼ିକ ବହୁ ମାତ୍ରାରେ ବଞ୍ଚିଯିବେ, ରେଜିଷ୍ଟ କରିପାରିବେ। ଆମେ ତାଙ୍କୁ ଡିଫେନ୍ସ ସିଷ୍ଟମ୍ ଭାବରେ ଗୋଟେ ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ ଗୋଟେ ୟୁଟିଲାଇଜ୍ ହେଉଛି। ଆଉ ଗୋଟେ କଥା କି ମ୍ୟାଙ୍ଗ୍ରୋଭ୍ କ'ଣ କରୁଛି, ବହୁତ କାର୍ବନ୍ ଡାଇଅକ୍ସାଇଡ୍ ଆମର ଯୋଉ ଅଛି ଆମ ଏନ୍ଭାୟରମେଣ୍ଟରେ, ସେଟାକୁ ସିଏ ଆବଜର୍ଭ କରେ, ଯୋଉଟା କି ପରିବେଶକୁ ସୁରକ୍ଷା ଦବ। ଏହା ବ୍ୟତୀତ ରହୁଛି ଆମର ଯୋଉ ସାଲାଇନ୍ ରିକ୍ଲାମେସନ୍ ସ୍କିମ୍ ଆର୍କେଭି ଅଣ୍ଡରରେ, ଯେଉଁଥିରେ କି ସାଲାଇନ୍ ସଏଲ୍ ଗୁଡ଼ିକ ସବୁ ରହୁଛି ଆମର କୋଷ୍ଟାଲ ଡିଷ୍ଟ୍ରିକ୍ଟ ଏରିଆରେ, ସେଥିରେ ଆମେ ଏଇ ସ୍କିମ୍ ମାଧ୍ୟମରେ ଆମେ ସାଲାଇନ୍ ସଏଲ୍ ରିକ୍ଲାମେସନ୍ କରୁଛୁ, ଯୋଉଥିରେ ଆମେ ପେରିଫେରି ବଣ୍ଡ କରୁଛୁ, ତାକି ଆମର ଯୋଉ ସାଲାଇନ୍ ସଏଲ୍ ଯୋଉଟା କି ଆମର ଆଗ୍ରିକଲଚର ଲ୍ୟାଣ୍ଡକୁ ସାଲାଇନ୍ ସଏଲ୍ ଯେତେବେଳେ ଆସୁଛି ପ୍ରୋବ୍ଲେମେଟିକ୍ ସଏଲ୍ ଭାବରେ ସେଟା କିଛି ଚାଷ ଉପଯୋଗୀ ହେଇପାରୁନି। ତେଣୁ ପେରିଫେରି ବଣ୍ଡ କରିବା ଦ୍ୱାରା ସାଲାଇନ୍ ସଏଲ୍ କୁ ଯୋଉ ୱାଟରଟା ଆସୁଛି ସେଟାକୁ ରୋକି ଦଉଛି, ଏବଂ ଯୋଉ କ୍ରପ୍ଟି ଅଛି ତାକୁ ଆମେ ବିଭିନ୍ନ ପ୍ରକାର କ୍ରପ୍ ବି ଆମେ ଲଗେଇ ପାରୁଛୁ। ତା ବାଦ ଆମେ ସଲ୍ଟ ରେଜିଷ୍ଟାଣ୍ଟ କ୍ରପ୍ ଲଗଉଛୁ, ଆଉ ବିଭିନ୍ନ ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର କରୁଛୁ, ତାକି ଆମେ ମଧୁର ଜଳକୁ ଆମେ ହାର୍ଭେଷ୍ଟ କରିପାରିବା। ୟା ବ୍ୟତୀତ ଆମର ଗୋଟେ ରହୁଛି ଆଗ୍ରୋଫରେଷ୍ଟ୍ରି ସ୍କିମ୍ ରହୁଛି, ଯୋଉଟାକି ଆମେ କୃଷି ବନୀକରଣ କହୁଛୁ। ଏଥିରେ ଆମେ ବିଭିନ୍ନ ପ୍ରକାର ମଡେଲ ରହିଛି, ଆମର ବନ୍ଧ ହେଲା କି ପୋଖରୀ ହୁଡ଼ା ହେଲା ବା ବ୍ୟକ୍ତିଗତ ଜାଗା ହେଲା, ସବୁଠି ଆମେ ବନୀକରଣ ଏବଂ ଡିଫରେଣ୍ଟ ଟାଇପ୍ ଅଫ୍ ପ୍ଲାଣ୍ଟ, ଯେମିତି ଆଗ୍ରୋଫରେଷ୍ଟ୍ରି ଟ୍ରି ହେଲା କି ପ୍ଲାଣ୍ଟେସନ୍ କ୍ରପ୍ ହେଲା କି ଭାଲ୍ୟୁଏବଲ୍ କ୍ରପ୍ସ ହେଲା, ମେଡିସିନାଲ୍ ପ୍ଲାଣ୍ଟ ହେଲା, ଏଇସବୁ ଜିନିଷ ଆମେ ୱେଷ୍ଟଲ୍ୟାଣ୍ଡ ହଉ ବା ବ୍ୟକ୍ତିଗତ ଜାଗାରେ ଲଗାଇ ପାରିବା।
1: ଆଚ୍ଛା, ଠିକ୍ ଅଛି। ତେବେ ମୃତ୍ତିକା ସଂରକ୍ଷଣର କ'ଣ ସବୁ ଦାୟିତ୍ୱ ଅଧିକ ରହିଛି?
0: ମୃତ୍ତିକା ସଂରକ୍ଷଣ ବିଭାଗ ଏକ ଗୁରୁ ଦାୟିତ୍ୱ ନିଭାଉଛି ମୃତ୍ତିକା ସଂରକ୍ଷଣ ନିମନ୍ତେ। ଏଇ ଯୋଉ ସବୁ ଆମର ମୃତ୍ତିକା ସଂରକ୍ଷଣ ରିଲେଟେଡ୍ ଯୋଉ ସବୁ ସ୍କିମ୍ ଗୁଡ଼ିକ ରହିଲା, ଯାହାକି ଆମେ ଜଳ ବିଭାଜିକା ପ୍ରକଳ୍ପ ହେଉ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ହେଉ, ଯୋଉଥିରେ କି ଆମର ସାଲାଇନ୍ ରିକ୍ଲାମେସନ୍ ସ୍କିମ୍ ରହୁଛି, ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା ସବୁ ରହୁଛି, ସେଇଗୁଡ଼ିକୁ କେମିତି ସୁରୁଖୁରୁ ଭାବରେ ଚାଷୀ ଭାଇମାନଙ୍କ ପାଖକୁ ଆମେ ପହଞ୍ଚାଇ ପାରିବା, ତେଣୁ ମୃତ୍ତିକା ସଂରକ୍ଷଣ ବିଭାଗ ଏହାର ଗୁରୁ ଦାୟିତ୍ୱ ନିଭାଉଛି।
1: ଆଚ୍ଛା, ତେବେ ମ୍ୟାଡାମ୍, ଶେଷରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣ କ'ଣ ଏଇ ମୃତ୍ତିକା ସଂରକ୍ଷଣ ବିଷୟରେ ବାର୍ତ୍ତା ଦେବେ ସେ ବିଷୟରେ କୁହନ୍ତୁ।
0: ମୃତ୍ତିକା କ୍ଷୟକୁ କେମିତି ଅବରୋଧ କରିବା, ମାଟିରେ ହିଁ ଆମ ଜନ୍ମ ଏବଂ ମାଟିରେ ହିଁ ଆମର ମିଶ୍ରଣ, ତେଣୁ ମାଟି ଆମ ମା, ତେଣୁ ମାଟିର ରକ୍ଷା ଆମର ସବୁଠାରୁ ଅଧିକ ଧର୍ମ ହେବା କଥା। ଚାଷୀ ଭାଇମାନଙ୍କୁ କହିବି କି ଆମର ମୃତ୍ତିକା ସଂରକ୍ଷଣର ଯେତିକି ସବୁ ଉପାୟ ଗୁଡ଼ିକ କହିଲି, ଆଉ ଆମର ଯୋଉ ସରକାରଙ୍କ ଦ୍ୱାରା ଯୋଉ ଯୋଜନା ସବୁ ରହିଛି ମୃତ୍ତିକା ସଂରକ୍ଷଣ କରିବାକୁ, ସେୟାକୁ ଆପଣାନ୍ତୁ, ତାକି ମୃତ୍ତିକା ହସିଲେ ଚାଷୀ ବି ହସିବ। ଆଉ ଆମର ଯୋଉ ଜେନେରେସନ୍ ରହିଛି, ଆମେ ହେଲା ଜେନେରେସନ୍ ରିଷ୍ଟୋରେସନ୍, ମାନେ ଆମେ ଆମର ଆଗାମୀ ଯୋଉ ପିଢ଼ି ଅଛି ସେମାନଙ୍କ ପାଇଁ ଆମେ ଯଦି ମୃତ୍ତିକା ସଂରକ୍ଷଣ କରିବା, ସେଟା ସେମାନଙ୍କ ପାଇଁ ଲାଭଦାୟକ ହବ। ତେଣୁ ଏହା କହିକି ମୁଁ କହିବି କି ମାଟିର ସଂରକ୍ଷଣ କରିବା ଏବଂ ମାଟି ମାକୁ
1: ବଞ୍ଚାଇ ରଖିବା। ତେବେ ଚାଷୀ ଭାଇ ଭଉଣୀମାନେ ନିହାତି ଭାବରେ ଶୁଣୁଥିଲେ ଯେ ମ୍ୟାଡାମ୍ ଯାହା କହିଲେ, ମାଟି ପରୀକ୍ଷା ଆପଣ ନିହାତି ଭାବରେ କରନ୍ତୁ, ମାଟିକୁ ବଞ୍ଚାଇ ରଖନ୍ତୁ। ଆଉ ମାଟିରେ ଆମେ ଯଦି ନିଶ୍ଚିତ ଭାବରେ ଜୈବିକ ଖତ ସାର ବ୍ୟବହାର କରିକି ଚାଷ କାର୍ଯ୍ୟ କରିବା, ତାହେଲେ ନିହାତି ଭାବରେ ଆମେ ଚାଷ କ୍ଷେତ୍ରରେ ଆଗକୁ ଆସିପାରିବା, ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିପାରିବା। ତା ସହିତ ମଧ୍ୟ ଆପଣଙ୍କର ଯଦି ଏ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି, ନିହାତି ଭାବରେ ବିଶେଷଜ୍ଞ ମହାଶୟ ରହୁଛନ୍ତି, ତାଙ୍କମାନଙ୍କ ପାଖକୁ ଯାଆନ୍ତୁ, ଯାହା ବି କିଛି ସମସ୍ୟା ରହୁଛି ମାଟିକୁ ନେଇକି ନିଶ୍ଚିତ ଭାବରେ ସମାଧାନ କରନ୍ତୁ। ତେବେ ମ୍ୟାଡାମ୍, ଯାହା ବହୁତ ଭଲ ଲାଗିଲା ଯେ ଆପଣ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡାମ୍।
0: ନମସ୍କାର।
2: ବୁଝିଲେ ମା?
1: ହଁ ଜଗନ୍ନାଥ।
2: ଆଲୋଚନାଟି ବହୁତ ସୁନ୍ଦର ଲାଗିଲା, ମୃତ୍ତିକା ସଂରକ୍ଷଣର ବିଭିନ୍ନ ଦିଗ। ବାସ୍ତବରେ ଯଦି ମାଟି ସୁରକ୍ଷିତ ରହିବ, ଆମେ ଫସଲ ଭଲ ଭାବରେ କରିପାରିବା, ତେଣୁ ତାର ସୁରକ୍ଷାର ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର।
1: ଠିକ କଥା କହିଲ ଜଗାନା। ତେବେ ହଉ, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି, ଇଏ ଜଗାନା, ଆମର ଚାଷୀ ଭାଇଙ୍କର ଗୋଟିଏ ଅନୁଭୂତି ରହିଛି, ସେ ଚାଷ କାର୍ଯ୍ୟରେ କିଭଳି ଭାବରେ ଆଗକୁ ଆସିକି ସଫଳତା ପାଇପାରିଛନ୍ତି, ଚାଲ ତାଙ୍କର ଅନୁଭୂତି ଟିକେ ଶୁଣିନବା।
2: ଚାଲ ଶୁଣିବା।
1: ହଉ ଶ୍ରୋତାବନ୍ଧୁ, ଆମ ଚାଷୀ ଭାଇ ଭଉଣୀମାନେ ଖରା ବର୍ଷା ଶୀତକୁ ସହି ନିଜ ଚାଷ କ୍ଷେତ୍ରରେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି, କାରଣ ସେମାନେ ଏଇଥିପାଇଁ ପରିଶ୍ରମ କରିଥାନ୍ତି ଯେ ଭବିଷ୍ୟତରେ ଭଲ ଦୁଇ ପଇସା ରୋଜଗାର କରିପାରିବେ ଏବଂ ନିଜ ଚାଷ କ୍ଷେତ୍ରରେ ଅନେକ ସଫଳତା ପାଇପାରିବେ। ତେବେ ସେମିତି ଜଣେ ସଫଳତା ପାଇଥିବା ଚାଷୀ ଭାଇଟିଏ ଆମ ସହିତ ଉପସ୍ଥିତ ରହିଛନ୍ତି। ତେବେ ଚାଲନ୍ତୁ ଭାଇଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ଭାଇ ନମସ୍କାର।
3: ଜୟ ଜଗନ୍ନାଥ।
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଭାଇ ଆପଣଙ୍କର ପରିଚୟ ଟିକେ ଦେଲେ।
3: ମୋ ନାଁ ସୁରେନ୍ଦ୍ର ପ୍ରଧାନ, ମୁଁ ଶାସନ ପଞ୍ଚାୟତ ପୋଷ୍ଟ ତଳଜଙ୍ଗ ଥାନା

0: ସଦର ଜିଲ୍ଲା ପୁରୀ।
1: ଧନ୍ୟବାଦ ଭାଇ। ଆପଣ କ'ଣ ସବୁ ଚାଷ କରୁଛନ୍ତି କହିଲେ?
0: ମୁଁ ଫଳ ଚାଷ ସହିତ ଫୁଲ ଚାଷ ବି କରୁଛି, ପନିପରିବା ଚାଷ ବି କରୁଛି, ଧାନ ଚାଷ କରୁଛି। ଯୋଉ ସିଜିନ୍ରେ ଯୋଉ ଚାଷ ହେବା କଥା ମୁଁ ସେ ଚାଷ କରୁଛି।
1: ଆଚ୍ଛା, ଆପଣ ଫଳ ଚାଷ କରୁଛନ୍ତି, ଫୁଲ ଚାଷ କରୁଛନ୍ତି, ଧାନ ଚାଷ ଏବଂ ପନିପରିବା ଚାଷ ମଧ୍ୟ କରୁଛନ୍ତି, ସିଜିନ୍ ହିସାବରେ ଯାହା ଆପଣଙ୍କୁ ମିଳୁଛି ସେ ଚାଷ କରୁଛନ୍ତି?
0: ଆଜ୍ଞା।
1: ତେବେ ବେଶୀ ପ୍ରାଧାନ୍ୟ କୋଉ ଚାଷକୁ ଦେଉଛନ୍ତି?
0: ବେଶୀ ପ୍ରାଧାନ୍ୟ ମୁଁ ଫୁଲ ଚାଷ ବିଷୟରେ, ମୋର ବର୍ଷ 12 ମାସ ଫୁଲ ଚାଷ ଦିଆ ହେଉଛି।
1: ଆଜ୍ଞା, କ'ଣ ସବୁ ଫୁଲ ଚାଷ କରୁଛନ୍ତି?
0: ଗେଣ୍ଡୁ ଫୁଲ, ଯୋଉ ଆମର ମ୍ୟାରିଗୋଲ୍ଡ ଯାକୁ ଇଂଲିଶ କହନ୍ତି, ଗେଣ୍ଡୁ ଫୁଲ ଚାଷ, ଆଉ ଟରାଟ, ମନ୍ଦାର, ଏସବୁ ଚାଷ ବି ହେଉଛି।
1: ଆଚ୍ଛା, ଆପଣ ଯୋଉ ସବୁ ଚାଷ କରୁଛନ୍ତି 12 ମାସ ଯାକ ଚାଷ
0: କରୁଛନ୍ତି?
1: ଗେଣ୍ଡୁ ଫୁଲ ରହୁଛି, ମନ୍ଦାର ଫୁଲ, ତା ସାଙ୍ଗରେ ଟରାଟ, ଟଗର, ଏସବୁ ଜିନିଷ ଚାଷ କରୁଛନ୍ତି? ଆଚ୍ଛା, କି ପ୍ରେରଣା ଦେଇଥିଲେ ଏଥିପାଇଁ
0: ଚାଷ କରିବା ପାଇଁ? ଆମର ପ୍ରେରଣା, ଆମର ହର୍ଟିକଲଚର ଯୋଉ ଥିଲେ, ଜଣେ ସାର୍ ଥିଲେ, ସେ ପ୍ରେରଣା ଦେଇଥିଲେ ଯେ ଫୁଲ ଚାଷ କର। ସେ ବି ତଳି ଆଣିକି ଦେଇଥିଲେ ଆମର ସ୍କିମ୍ ସିଷ୍ଟମରେ, ଥରେ ଦେଇଥିଲେ, ସେ ସେଇ ତୁଣ୍ଡୁ ମୁଁ ଚାଷ କରୁଛି। ଚାରା ମୁଁ ସଂଗ୍ରହ କରିକି କାଲକାଟାର ଚାରା ଆଣିକି ସଂଗ୍ରହ କରିକି କରୁ ଚାଷ।
1: ଆଚ୍ଛା, କୋଉ କୋଉ ଗେଣ୍ଡୁ ସବୁ ଚାଷ କରୁଛନ୍ତି?
0: ଗେଣ୍ଡୁ ଗୋଟେ ହେଉଛି ମାଣିକ ଚାନ୍ଦି ଲାଲ, ଆଉ ଗୋଟେ ହଳଦିଆ ହେଉଛି, ତାକୁ ବଙ୍ଗାଳୀରେ ପିଲା ବିଲ୍ କହନ୍ତି ସେ ଚାରାକୁ, ଏବଂ କମଳା କଲର୍ ଯୋଉ ଲାଲ ଗେଣ୍ଡୁ, ସେସବୁ ହେଉଛି।
1: ଆଚ୍ଛା, କେତେ ଏକର ଜାଗାରେ ଚାଷ କରୁଛନ୍ତି?
0: ପ୍ରାୟ ସବୁବେଳେ 50 ଡିସିମିଲ ଏଥର କଲି, ତାପରେ ପୁଣି ଯେତେବେଳେ ଫୁଲ ତୋଳା ଆରମ୍ଭ ହବ ପୁଣି ତାପରକୁ ଆହୁରି 50 ଡିସିମିଲ, ସେଇଟା ପୁଣି ଫୁଲ ଚାଷ ହେବ। ମୁଁ ପ୍ରାୟ 4 ସିଜିନ୍ରେ ଫୁଲ କରେ।
1: ଏଥିପାଇଁ କ'ଣ ଆପଣ ତାଲିମ ନେଇଥିଲେ?
0: ନା, ତାଲିମ ନେଇନଥିଲି, ମୋ ବୁଦ୍ଧି ଖର୍ଚ୍ଚ କରିକି ମୁଁ ଏସବୁ କରିଛି। କେବଳ ହର୍ଟିକଲଚର ମତେ ଥରେ ଦେଇଥିଲେ, ଚାରା ଫାରା ସବୁ ଦେଇ ପ୍ରସ୍ଥାନ କରିଥିଲେ।
1: କେତେ ଟଙ୍କାରୁ ଭାଇ ଆପଣ ଆରମ୍ଭ କରିଥିଲେ?
0: ଏଇନେ ବର୍ତ୍ତମାନ ଫୁଲ ରେଟ୍ ଟିକେ ଚାହିଦା ଟିକେ ଅଧିକ ଅଛି, ପ୍ରାୟ 1,000 ରୁ 600 ପାଖାପାଖି ପଡ଼ିଯାଉଛି। ଏଇନେ ଯେତିକି ପଇସା ଖର୍ଚ୍ଚ ହେଉଛି ତାର ଅଧିକ ଲାଭବାନ ହେଉଛି। ଆଉ ଟିକେ ଯେତେବେଳେ କୁହୁଡ଼ି ପଡ଼ିଯିବ, ସେତେବେଳେ କୁହୁଡ଼ି ସିଜିନ୍ରେ ଟିକେ ସେ ଫୁଲ ଦାମ ଟିକେ କମିବ, ରେଟ୍ ଅନୁସାରେ ତାର ମାର୍ଜିନ୍ଟା ଅଧିକ ପଇସା ଆସିବ।
1: ଆଚ୍ଛା, ବଜାରରେ ଏବେ ତ ଫୁଲର ଚାହିଦା ବହୁତ ଅଧିକ ରହିଛି, ଯେହେତୁ ଆମର ବିବାହ ଘରଠୁ ଆରମ୍ଭ କରି ବ୍ରତ ଘର ପର୍ଯ୍ୟନ୍ତ ମଧ୍ୟ ସବୁଥିରେ ଫୁଲର ଆବଶ୍ୟକତା ବହୁତ ଅଧିକ ରହିଛି, ତେଣୁକରି ଆପଣ କ'ଣ ମାନେ ସିଧାସଳଖ ଭାବରେ ବଜାରରେ ବିକ୍ରି ବଟା କରନ୍ତି ନା ଆପଣଙ୍କ ପାଖକୁ ବ୍ୟବସାୟୀ ମାନେ ଯାଇକି ଫୁଲ ନେଇ ଆସନ୍ତି?
0: ନାଇଁ, ଆମେ ଫୁଲ ତୋଳିକିରି 4 ସୁଦ୍ଧା ଆମେ ଆଣିକିରି ଯେଉଁମାନେ ସବୁ ବସିକି ସବୁ ବିକ୍ରି କରୁଛନ୍ତି, ଫୁଲ ବଜାର କରିଛନ୍ତି, ଯେଉଁମାନେ ବଜାରରେ ବିକ୍ରି କରୁଛନ୍ତି, ଆମେ ସେମାନଙ୍କୁ ସବୁ 1,000 ଦର କି 5,000 3,000 ଫୁଲ କି ରଖିଲେ ଆମେ ସେଇ ଅନୁସାରେ ତାଙ୍କୁ 3-4 ଧରିକି ଆମେ ସବୁବେଳେ ଫୁଲ ତାଙ୍କୁ ଦେବାନା କରୁଛୁ।
1: ଆଜ୍ଞା, ଆପଣ ଏଥିରୁ ଫୁଲ ଚାଷରୁ ଲାଭ ପାଇପାରୁଛନ୍ତି?
0: ହଁ, ବହୁତ ଲାଭ। ଚାଷ ଗୋଟେ ଏମିତି ଜିନିଷ, ଚାଷ ଯିଏ କରୁଛି ବହୁତ ସୁଖ ତାହାର, ଯେମିତି ଆମର ପୂର୍ବପୁରୁଷମାନେ କହିଛନ୍ତି ଚାଷ କାମ ଯାହାର ବହୁତ ସୁଖ ତାହାର, କିନ୍ତୁ ମୁଁ ସେଇଟା ଫିଲ୍ କରୁଛି, ଚାଷରେ ବହୁତ ସୁଖଦାୟକ ଅଛି ଏବଂ ବହୁତ ଚାଷରେ ବେନିଫିଟ୍ ଅଛି।
1: ଭାଇ, ଏଇଠି ଆପଣ କୁହନ୍ତୁ ଯେ ଫୁଲ ଚାଷ ସହିତ ଆପଣ ଧାନ ଚାଷ କରୁଛନ୍ତି, ପନିପରିବା ଚାଷ କରୁଛନ୍ତି, ଫଳ ଚାଷ ମଧ୍ୟ କରୁଛନ୍ତି, କ'ଣ ସବୁ ପନିପରିବା ଲଗେଇଛନ୍ତି?
0: ପନିପରିବା ବର୍ତ୍ତମାନ ଭଣ୍ଡା ଫଳ ବାସିକିରି ହେଲାଣି, ତାପରେ ଆମର ବାଇଗଣ ଫୁଲ ମୁଖା ସବୁ ହେଇଗଲାଣି, ଲଙ୍କା ଲାଗୁଛି, ଭେଣ୍ଡି ଲାଗୁଛି, ଜହ୍ନି, ପୋଟଳ, ଏସବୁ ଆମର ବିଭିନ୍ନ ପ୍ରକାର ଫସଲ ଲାଗୁଛି। ସିଜିନ୍ ଅନୁସାରେ ଆମେ ଯେଉଁ ଫସଲ କରିବା କଥା ଆମେ ସେ ସିଜିନ୍ ଅନୁସାରେ ସେ ଫସଲ ଆମେ କରୁଛୁ।
1: ଆଜ୍ଞା,
0: ଏଇନେ ବର୍ତ୍ତମାନ ଭଣ୍ଡା 500 ଗଛ ଭଣ୍ଡା ହର୍ଟିକଲଚର ଦେଇଥିଲେ, ପ୍ରାୟ ଏଇ ଗରମ ଯେଉଁ ଏ ବର୍ଷ ଟିକେ ହିଟ୍ ଅଧିକ ହେଲା, 150 ଗଛ କଟିଗଲା, ଆଉ 350 ଗଛ ରହିଛି ଭଣ୍ଡା ଗଛ ଫଳିବା ଅବସ୍ଥାରେ ସବୁ ହେଲାଣି। ତା ସହିତ ଗେଣ୍ଡୁ ବି ଏମିତି ତୋଳା ଚାଲିଛି।
1: ଆଜ୍ଞା, ତା ସାଙ୍ଗରେ ମଧ୍ୟ ଆପଣ ଫଳ ଚାଷ କରୁଛନ୍ତି, କ'ଣ ସବୁ ଫଳ ଗଛ ଲଗେଇଛନ୍ତି?
0: ନଡ଼ିଆ ଗଛ ଲାଗିଛି, ଏବଂ ଚାଉଳିଆ ଗଛ ଲାଗିଛି, ଆମର ଯେଉଁ ସପଟା ଗଛ ଏସବୁ ଲାଗିଛି, ଆମ୍ବ ଗଛ ଲାଗିଛି।
1: ଆଜ୍ଞା ଆଜ୍ଞା, ତେବେ ଆପଣ କ'ଣ ଏକା ସବୁ ସମ୍ଭାଳି ନେଉଛନ୍ତି?
0: ନାଇଁ, ମୋର ପରିବାର ସବୁ କରୁଛି, ତାପରେ ମୁଁ ବାହାର ଲୋକ ରଖିକିରି ସବୁ କାମ କରୁଛି।
1: ଆଚ୍ଛା, ପରିବାରର ସହଯୋଗ ରହିଛି, ତା ସାଙ୍ଗରେ ବାହାରୁ ମଧ୍ୟ ଆସି ଲୋକ କାମ କରୁଛନ୍ତି ଆପଣଙ୍କ ପାଖରେ?
0: ମଜୁରୀ ହିସାବରେ କାମ କରୁଛନ୍ତି,
1: ମଜୁରୀ ହିସାବରେ କାମ କରୁଛନ୍ତି, ଯାହାଦ୍ୱାରା କି ଆପଣ ମଧ୍ୟ ଲାଭ ପାଇବା ସହିତ ସେମାନଙ୍କର ପରିବାର ମଧ୍ୟ ଭରଣ ପୋଷଣ ହେଇପାରୁଛି,
0: କହିପାରିବା
1: ଯେ ଯଦି ଗୋଟେ ଚାଷୀ ଭାଇଟି ବ୍ୟବସାୟିକ ଦୃଷ୍ଟିକୋଣରୁ ଚାଷ କରେ, ଯାହା ବି ଚାଷ କରୁନା କାହିଁକି, ସେ ଫୁଲ ଚାଷ ହଉ, ପନିପରିବା ଚାଷ ହଉ, ଫଳ ଚାଷ ହଉ, ତା ସାଙ୍ଗରେ ଧାନ ଚାଷ ହଉ, ଯାହା ବି କିଛି ଚାଷ କରନ୍ତୁ, କିନ୍ତୁ ନିହାତି ଭାବରେ ଲାଭ ହିଁ ଲାଭ ପାଇପାରିବେ, ନୁହେଁ କି? ଆଜ୍ଞା ଭାଇ, ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ କି ଘରେ ବସି ରହୁଛନ୍ତି କିମ୍ବା ସେମାନେ ଚାକିରି ପଛରେ ଧାଉଁଛନ୍ତି, ତ ଆପଣ ସେଠି କ'ଣ ପରାମର୍ଶ ଦେବେ?
0: ମ୍ୟାଡ଼ାମ୍, ସେ କହିଲେ ଅବିଶ୍ୱାସ କରିବେ, ମୋର ଚାକିରି କିନ୍ତୁ ମୋର ତହସିଲରେ ମୋର ଚାକିରି ଆସିଥିଲା, ମୁଁ ଏଇ ଚାଷ କରିବି ବୋଲି ତହସିଲରେ ଚାକିରି ମୁଁ ଛାଡ଼ିଛି। କିନ୍ତୁ ମୁଁ ଚାଷ ଭିତରେ ପଶିଲି, ମୋର ବାପାଙ୍କର ଯେତିକି ଜାଗା ଥିଲା ମୁଁ ସେଥିରେ ଚାଷ କରୁଛି। ସେ ଚାଷ ପଇସାରେ ମୁଁ ଆଜ୍ଞା ମୋ ପରିବାର ଗୁଜୁରାଣ ମେଣ୍ଟନ କରି ଚାରିଟା ଛୁଆ ସେଥିରେ ପାଠ ପଢ଼ିବେ, ତାପରେ ପୁଣି ମୋ ପରିବାର ଭିତରେ ଯେତିକି ମୋ ବାପାଙ୍କର ଯେତିକି ସମ୍ପତ୍ତି ଥିଲା ମୁଁ ତା ସହିତ 7 ଏକର ସମ୍ପତ୍ତି କିଣିକି ମିଶେଇଛି ଏଇ ଚାଷ ପଇସା। ତା ସହିତ ମୁଁ ଚାଷ କରିବା ଫଳରେ ମୁଁ ବି ବିଭିନ୍ନ ପ୍ରକାର ଯେଉଁ ଲୋକ ରଖିକି ଚାଷ

0: କରୁଛି ବା ସେମାନେ ଯେଉଁ ମଜୁରୀ ହିସାବରେ କାମ କରନ୍ତି ସେମାନେ ବି ଦୁଇ ପଇସା ମୋଠୁ ସେମାନେ ପାଉଛନ୍ତି। ଚାଷ କଲେ ସ୍ୱାସ୍ଥ୍ୟ ହିଁ ଯେମିତି କହନ୍ତି ସମ୍ପଦ, ଚାଷ କଲେ ସ୍ୱାସ୍ଥ୍ୟଟା ଠିକ୍ ରହିବ, ମନ ବି ଠିକ୍ ରହିବ। ଫସଲ କିଆରି ଭିତରେ ପଶିଗଲେ ମନ ଖୁସି, ବା ଫୁଲ ବଗିଚା ଭିତରେ ପଶିଗଲେ ଆପଣଙ୍କର ଯେମିତି ଗୋଟେ ମନ ଗୋଟେ ଆନନ୍ଦିତ ଉତ୍ସାହିତ ହେବ ସେଠି ସବୁ ଯାଇକି। ଆଉ ଦୁନିଆର ମାନେ ଯେତେ ସୁଖ ଚାଷ ଯେମିତି ଅଛି ସବୁ ସୁଖ ସବୁ ଅଛି, ସବୁ ସମୃଦ୍ଧ ଅଛି, ଚାଷ ହେଲେ ଆମର କିଛି ଅସୁବିଧା ନାହିଁ।
1: ତେବେ ନିହାତି ଭାବରେ ଆମେ ଏଇଠି କହିପାରିବା ଯେ ଚାଷକୁ ଆମର ଅନ୍ୟ ଭାଇ ଭଉଣୀ ମାନେ ଆପଣେଇବା ଦରକାର, ଆଉ ଚାଷ ଅଛି ମାନେ ଆମେ ଯଦି ଠିକ ଭାବରେ ପରିଶ୍ରମ କରିଥିବା ତେବେ ନିଶ୍ଚିତ ଭାବରେ ସେଥିରେ ମଧ୍ୟ ଆଗକୁ ଯାଇପାରିବା। ଆଜ୍ଞା, ତେବେ ଭାଇ ଆପଣଙ୍କର ଘରେ ସମସ୍ତେ ଏଇ ଚାଷ ପାଇଁ ସହଯୋଗ କରୁଛନ୍ତି?
0: ଆଜ୍ଞା, ଚାଷ ମୋର ତିନୋଟି ପୁଅ, ମୋ ମିସେସ୍ ଆଉ ସିଏ ବି ଆମେ ଚାଷ କରୁଛୁ। ତିନୋଟି ପୁଅ ସକାଳୁ ଉଠିକି ସେମାନେ ମୋତେ 2-3 ଘଣ୍ଟା ସାହାଯ୍ୟ କରିବେ। ତାପରେ ସାହାଯ୍ୟ କରିବା ପରେ ଧର କୁଆଡ଼େ ଯେମିତି ତାଙ୍କର ସବୁ କାମ ପଡ଼ିଲା ତାଙ୍କର ସେ ସବୁ ଚାଲିଲେ।
1: ଆଜ୍ଞା, ତେବେ ଆପଣ ଜଣେ ମଣିଷ ଏତେ ସୁନ୍ଦର ଭାବରେ ସମନ୍ୱିତ ଚାଷକୁ ଆପଣେଇ ପାରିଛନ୍ତି, ସେଇଟା ବହୁତ ବଡ଼ କଥା। ଆଉ ଏଥିପାଇଁ ମଧ୍ୟ ଚାଷ ପ୍ରତି ଆପଣଙ୍କର ସେତିକିଟା ଆଗ୍ରହ ରହିଛି, ଇଚ୍ଛା ଶକ୍ତି ରହିଥିବାରୁ ଆପଣ ଚାକିରିକୁ ଛାଡ଼ିକି ମଧ୍ୟ ଆପଣ ଚାଷରେ ଆଗେଇ ପାରିଛନ୍ତି, ନୁହେଁ କି?
0: ଆଜ୍ଞା,
1: ତେଣୁକରି ଆମର ଯୋଉ ଚାଷୀ ଭାଇ ଭଉଣୀମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିହାତି ଭାବରେ ଆମର ସଫଳତା ହାସଲ କରିଥିବା ଚାଷୀ ଭାଇଟିଏ ବହୁତ କିଛି କହିଲେ ଯେ ଆପଣ ଚାଷ କ୍ଷେତ୍ରକୁ ଆସନ୍ତୁ, ଚାଷକୁ ଆପଣାନ୍ତୁ। ନିହାତି ଭାବରେ ଆପଣ ଯଦି ବ୍ୟବସାୟିକ ଦୃଷ୍ଟିରେ ଚାଷ କରିବେ, ଚାଷ କ୍ଷେତ୍ରରେ ବେଶ ଆଗକୁ ଆସିପାରିବେ, ଭଲ 2 ପଇସା ରୋଜଗାର କରିପାରିବେ ଏବଂ ସଫଳତା ମଧ୍ୟ ହାସଲ କରିପାରିବେ। ତେବେ ଭାଇ, ଯାହା ହଉ, ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ବୁଝିଲେ ମା?
1: ହଁ ଜଗନ୍ନାଥ।
2: ଚାଷୀ ଭାଇ ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ବାସ୍ତବରେ ଭାଇଙ୍କର ଅନୁଭୂତି ଶୁଣି ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ବହୁତ କିଛି ଆଗେଇ ପାରିବେ।
1: ଠିକ କଥା କହିଲ ଜଗନ୍ନାଥ। ତେବେ ହଉ, ଏଥର ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇକି ଇଏ ଜଗନ୍ନାଥ ଟିକେ ସମୟ ଆଡକୁ ନିଘା ଦେଲ।
2: ସମୟ ହେଇଗଲା ମା, ଘରକୁ ଫେରିବା।
1: ହଁ ଶ୍ରୋତା ବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
2: ଆଉ ମୁଁ ଜଗନ୍ନାଥ। ନମସ୍କାର।

ପ୍ରଚାରକୁଲୁ କାର୍ଯ୍ୟକ୍ରମ କୃଷି ହାଲଚାଲ ଉପସ୍ଥାପନ କରିଥିଲେ ସୋନାଲି ପଡ଼ିଆରୀ ଏବଂ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଜି ସେଭେନ୍ ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ. ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର. ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ଜି ସେଭେନ୍ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ. ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ. ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି. ଏହା ସହିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି. ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି. ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି. ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ ଜି ସେଭେନ୍ ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିରେ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚିବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ। ଜି ସେଭେନ୍ ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ୍ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ ଜି ସେଭେନ୍ ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି।

0: ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
1: हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
0: ଶ୍ରୀ ଯାଦବ କହିଛନ୍ତି, ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ସମାଲୋଚନା କରିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାରି ରହିଛି। ଟସ୍ ଜିତି ଆଫଗାନିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଖେଳରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଛି। ଦୀର୍ଘ 36 ବର୍ଷ ପରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଅଷ୍ଟ୍ରିଆ ଏହାର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ଦଳର ତାରକା ଖେଳାଳି ଲିଓନେଲ୍ ମେସିର ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ନରୱେ 4-1 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ଫ୍ରାନ୍ସ ସେନେଗଲକୁ 3-1 ଗୋଲ୍ରେ ପରାସ୍ତ କରିଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି।

ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଆର୍ଟିର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା, ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(ଖ) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା, ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ମସିହା ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06712410059 8093233544 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଟିଇଟି ପରୀକ୍ଷା ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 2:30-4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦୁଆରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଧ

ରୂପକ ଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝା କମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବ ବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କରିବା ପାଇଁ କି ଦୁଇଟା ଟାଇମ୍ ଅଛି, ଅର୍ଲି ମର୍ଣ୍ଣିଂ କରିପାରିବେ ନହେଲେ ଇଭିନିଂରେ କରିପାରିବେ। ତ ସେଇଟା ମେ ବି ଫିଜିକାଲି ୟୋଗା ହେଇପାରୁ କି ମେଡିଟେସନ ବଗେରା ହେଇପାରୁ। ତ ମ୍ୟାମ୍ ନିଜ ପାଇଁ କି ସମୟ ଆଜିକା ଡେଟ୍ରେ କାଢ଼ି ହେବା ନିତ୍ୟାନ୍ତ ଆବଶ୍ୟକ। ତ ୟୋଗାର ବହୁତ ସାରା ମେଡିଟେସନ୍ସ ଗୁଡ଼ାକ ଅଛି ଯେଉଁଟାକି ଆପଣ ବ୍ୟସ୍ତବହୁଳ ସମୟ ଭିତରେ ବି ଆପଣ ହାଫ୍ ଆନ୍ ଆୱାର୍ ତ କାଢ଼ିପାରିବେ, ନହେଲେ 15 ମିନିଟ୍ ତ କାଢ଼ିପାରିବେ। ଦେଖନ୍ତୁ ଆପଣ ଫିଜିକାଲ ୟୋଗା ତ ଆପଣ ବାଉଣ୍ଡ ମର୍ଣ୍ଣିଂ ଅର୍ ଇଭିନିଂରେ ଆପଣ କରିବେ ହିଁ କରିବେ। ତ କିଛିଟା ମେଡିଟେସନ୍ ଅଛି ଯେମିତିକି ଆମେ ଡେ ଟୁ ଡେ ଲାଇଫ୍ରେ ବହୁତ ଏନ୍ଜାଇଟିର ଶିକାର ହେଉଛେ, ଡିପ୍ରେସ୍ଡ ଲାଇଫ୍ ରହୁଛି ସମସ୍ତଙ୍କର, ତ ଏମିତି କିଛି ପ୍ରାଣାୟାମ ବି ଅଛି। ତ ଆପଣ 10 ମିନିଟ୍ରୁ 15 ମିନିଟ୍ ଲାଗିବ ଆପଣ କରିବା ପାଇଁ, କରିସାରିଲା ପରେ ଆପଣ ନିଜ ମେଣ୍ଟାଲ ଯେଉଁ ଇଲନେସ୍ ରହୁଛି କି କିଛି ମାନେ ଏକ୍ଜଷ୍ଟେଡ୍ ହେଇଯାଇଛନ୍ତି ଲାଇଫ୍କୁ ନେଇକି, ତ ଆପଣ ତାକୁ କିଓର କରିପାରିବେ ୱିଦିନ୍ 10 ମିନିଟ୍ସ। ତ ନିଜ ପାଇଁ ସମୟ କାଢ଼ିବା ନିହାତି ଆବଶ୍ୟକ ଆଉ ସମସ୍ତେ ସମୟ କାଢ଼ିବା ଦରକାର ନିଜ ପାଇଁ।
1: ତାହେଲେ ଦେଖିବାକୁ ଗଲେ ଆପଣ ଯେମିତି ଏଇନେ କହିଲେ କି ସମସ୍ତଙ୍କୁ ଆଟଲିଷ୍ଟ ସକାଳୁ ଅର୍ଲି ମର୍ଣ୍ଣିଂରୁ 10-15 ମିନିଟ୍ କାଢିକି ପ୍ରାଣାୟାମ କରିବା ଉଚିତ। ତ ବେଳେବେଳେ ବି ଏମିତି ଦେଖିଛି, ଯୋଉଟା ମୁଁ ବି ନିଜେ ଫିଲ୍ କରିଛି, ସେ 10-15 ମିନିଟ୍ ବି ଶାନ୍ତିରେ ବସିବା ସମୟରେ ମୁଣ୍ଡରେ ବହୁତ କିଛି ଚିନ୍ତା ଚାଲିଥାଏ। ତ ଯଦି ଆମେ ପ୍ରପର ପ୍ରାଣାୟାମର ଅଭ୍ୟାସ କରିବା ଯେ ମସ୍ତିଷ୍କକୁ ପୁରା ଖାଲି କରିକି କୌଣସି କାହା ବିଷୟରେ ନ ଭାବିକି ସେଟା କେମିତି କରିବା?
0: ଦେଖନ୍ତୁ ମ୍ୟାମ୍, ଆପଣ କିଛି କ୍ୱେଶ୍ଚିନ୍ ପଚାରିଲେନି, କିନ୍ତୁ ତାର ପ୍ରଥମ କ୍ୱେଶ୍ଚିନ୍ ହବ କି ୟୋଗା କ'ଣ, ୟୋଗା ଆମକୁ କେମିତି ହେଲ୍ପ କରେ। ଆପଣ ଯେଉଁ କହିଲେ କି ଆପଣ ଯେତେବେଳେ ମେଡିଟେସନରେ ବସିଲେ କି ପ୍ରାଣାୟାମ କରିବାକୁ ବସିଲେ, ସେଇ ଟାଇମ୍ରେ ଆପଣଙ୍କ ଚିତ୍ତ ସ୍ଥିର ନଥିଲା। ତ ଏକ୍ଜାକ୍ଟଲି ଆଜ୍ ପର୍ ପତଞ୍ଜଳି ୟୋଗ ସୂତ୍ର, ପତଞ୍ଜଳି ସେଇ ଜିନିଷଟାକୁ ହିଁ ଏକ୍ସପ୍ଲେନ୍ କରିଛନ୍ତି କି ୟୋଗା ଇଜ୍ ଟୁ କଣ୍ଟ୍ରୋଲ ଆୱର ମେଣ୍ଟାଲ କଗ୍ନିସନ୍ସ। ତ ୟୋଗା ଚିତ୍ତ ବୃତ୍ତି ନିରୋଧ, ତ ଆମ ଚିତ୍ତ ଭିତରେ ଯେଉଁ ବୃତ୍ତିସ୍ ଗୁଡ଼ାକ ହେଉଛି, ବୃତ୍ତିସର ଚିତ୍ତର ଭିତରେ କେମିତି କହିବେ ଆପଣଙ୍କୁ, ଧରକର ଇମାଜିନ୍ କରନ୍ତୁ ଗୋଟେ ପଣ୍ଡ, ଗୋଟେ ପୋଖରୀକି ଆମେ ଗୋଟେ ଗୋଡ଼ିଟେ ପକେଇଲେ, ତ ସେଇ ଯୋଉ ସର୍କୁଲାର ମୋସନ୍ଟା ହେଲା, ଭାବି ନିଅନ୍ତୁ ସେ ପଣ୍ଡଟା ହେଉଛି ଆମ ଚିତ୍ତ, ଆମ କନସିୟସନେସ୍। ସେ କନସିୟସନେସ୍ ଭିତରେ ପୁଳାଏ ଖଣ୍ଡ ଗୋଡ଼ିକି ପକେଇ ଦେଇଛି, ସେ ସବୁ ସେ ଯୋଉ ବୃତ୍ତ ସର୍କୁଲାର ମୋସନ ଗୁଡା ଯାଉଛି, ଲହରୀ ଗୁଡାକ, ସେଇଟା ହିଁ ହଉଛି ଆମର ଯୋଉ ବିକ୍ଷିପ୍ତ ମସ୍ତିଷ୍କ। ତ ଆପଣ ଯେତେବେଳେ କହିଲେ କି ଆପଣ ମେଡିଟେସନ ବସିଥିଲେ, ଆପଣ ମନ ଭିତରେ 1000 ଥଟ୍ସ ଆସୁଥିବ, ମତେ ଏଇଟା କରିବାର ଅଛି, ମତେ କାଇଁ ଏଇଟା ହେଲାନି, ଏଇଟା କାଇଁ ଏପର୍ଯ୍ୟନ୍ତ ଚାଲିଲାନି, ଏଇଟା ମୋ ହିସାବରେ ହେଲାନି। ତ ଏକ୍ଜାକ୍ଟଲି ମ୍ୟାମ୍, ମୁଁ ବି ଯେତେବେଳେ ମେଡିଟେସନ ବସିଥିଲି ପ୍ରଥମ ଥର ପାଇଁକି, ସେ ଟାଇମରେ ମ୍ୟାମ୍ ସେମ୍ ଏକ୍ସପିରିଏନ୍ସ ମୋର ବି ଥିଲା। କିନ୍ତୁ ୟୋଗା କ୍ଷେତ୍ରରେ କୁହାଯାଇଛି କି ଅଭ୍ୟାସ ସବୁଠାରୁ ବଡ଼ ଜିନିଷ, ଆପଣ ସବୁ ଜିନିଷକୁ କିଓର କରିପାରିବେ କିନ୍ତୁ ଆପଣଙ୍କୁ ଅଭ୍ୟାସ କରିବାକୁ ପଡ଼ିବ, ନିରନ୍ତର ଅଭ୍ୟାସ କରିବାକୁ ପଡ଼ିବ। ତ ଆପଣ ଯୋଉ ମେଣ୍ଟାଲ କଗ୍ନିସନ୍ସ, ଆମର ମେଣ୍ଟାଲ ମାନେ ବ୍ରେନ୍ ଭିତରେ ଯୋଉ ହୁଏ ହରକତ ଗୁଡ଼ାକ, ଥଟ୍ସ ଗୁଡ଼ାକ, ତାକୁ କଣ୍ଟ୍ରୋଲ କରିବା ପାଇଁକି ଆମକୁ ଅଭ୍ୟାସ କରିବାକୁ ହବ। ଅଭ୍ୟାସ ଦୁଇ ଟାଇପ୍ର ଅଛି, ଗୋଟେ ହେଉଛି ବଡିଲି ଅଭ୍ୟାସ, ଆଉ ଗୋଟେ ହେଉଛି ମେଣ୍ଟାଲ ଲେଭେଲ୍ର ଅଭ୍ୟାସ। ତ ସେଇଟା ଆମେ ଫର୍ଦର ଡିସ୍କସ୍ କରିବା ଅଷ୍ଟାଙ୍ଗୀ ଉପରେ।
1: ତାହେଲେ ସାର୍, ଆପଣଙ୍କ ମତରେ ଯୋଗର ପ୍ରକୃତ ଅର୍ଥ କ'ଣ?
0: ଦେଖନ୍ତୁ ମ୍ୟାମ୍, ଯୋଗର ତ ବହୁତ ସାରା ଅର୍ଥ ଅଛି, ମୁଁ 2-3ଟା ଅର୍ଥ କହୁଛି। ୟୋଗା ଚିତ୍ତବୃତ୍ତି ନିରୋଧ, ଇଏ ହେଲା ସେଜ୍ ପତଞ୍ଜଳିଙ୍କର। ଆହୁରି 2-3ଟା ଅଛି, ୟୁଜରେ ଇତି ୟୋଗା, ଯାହା ଆମର ଇଣ୍ଡିଭିଜୁଆଲ କନସିୟସନେସ୍କୁ ୱାର୍ଲଡଲି ୟୁନିଭର୍ସାଲ କନସିୟସନେସ୍ ସହିତ ମର୍ଜ କରିଦିଏ, ସେଇଟା ହେଉଛି ଯୋଗ। ତାପରେ ହେଉଛି ୟୋଗା ୟୁଜ୍ ସଂୟମନେ, ଯାହା ଆମକୁ ସଂୟମିତ ରହିକି ନିଜ ଜୀବନଯାପନକୁ ଜିଇଁବା ପଦ୍ଧତି ଶିଖାଏ, ସିଏ ହେଉଛି ୟୋଗା। ତାପରେ ଆଉ ଗୋଟେ ହେଉଛି ୟୁଜ୍ ସମାଧ, ଯାହା ଆମକୁ ସମାଧି ଆଡ଼କୁ ଟାଣି ନିଏ କି ସମାଧିର ରାସ୍ତା ଦେଖାଏ, ମାର୍ଗ ଦେଖାଏ, ସିଏ ହେଉଛି ୟୋଗ। କିନ୍ତୁ ମ୍ୟାମ୍, ବହୁତ ସାରା ଡେଫିନେସନ ଅଛି, ଅଲଗା ଅଲଗା ସେଜେସ୍ ତାଙ୍କ ହିସାବରେ ୟୋଗାକୁ ଏକ୍ସପ୍ଲେନ୍ କରୁଛନ୍ତି। ତ କିନ୍ତୁ ଯଦି ମୋ ହିସାବରେ କହିବାକୁ ଯିବି, ଗୋଟେ ୟୋଗିକ ଟେକ୍ସଟ ମୁଁ ପଢ଼ିଥିଲି, ତ ସେଠି ଗୋଟେ ଡିସ୍କ୍ରିପ୍ସନ୍ ଥିଲା କି ଆମର ଯେମିତି କୁହାଯାଏ, ଆମେ କୁହାଯାଏ କି ଦ୍ୱାପର ସତ୍ୟ ତୃତୀୟ ସମୟରେ ଦୈତ୍ୟ ଆଉ ଦେବତା ସବୁ ଅଲଗା ଅଲଗା ଥିଲେ, କିନ୍ତୁ କଳି ଯୁଗରେ ଦୈତ୍ୟ ଆଉ ଦେବତା ଗୋଟିଏ ମଣିଷ ଶରୀର ଭିତରେ ଅଛନ୍ତି। ଆପଣ ବିଲିଭ କରନ୍ତି ଏଇଟା? ତ ଏକ୍ଜାକ୍ଟଲି ମୁଁ ସେଇ ଜିନିଷ ସେମ୍ ଜିନିଷ ବିଲିଭ କରେ, ଆଉ ସେମ୍ ୟୋଗିକ ଟେକ୍ସଟର ବି ମୁଁ ଶୁଣିବାକୁ ପଡ଼ିଲି, ପଢିବାକୁ ପଡ଼ିଲି, ଆମ ଜଣେ ମ୍ୟାମ୍ ପଢ଼ାଉଥିଲେ, ତ ସେଇ ଟାଇମରେ ମୁଁ ଶୁଣିଲି, ସିଏ କହିଲେ କି ୟୋଗିକ ଟେକ୍ସଟ ହିସାବରେ ଆମ ଶରୀର ଭିତରେ କଳି ଯୁଗରେ ଗୋଟେ ମଣିଷ ଭିତରେ ରାକ୍ଷସୀ ବାସ କରେ ଆଉ ଗୋଟେ ଦେବତା ବାସ କରେ, ଆମେ କାହାକୁ ଚୁଜ୍ କରୁଛେ ସେଇଟା ହିଁ ଡିସାଇଡ୍ କରିବ ଆମର ଫ୍ୟୁଚର। ତ ମ୍ୟାମ୍ ଦେଖନ୍ତୁ, ମୁଁ 2ଟାକୁ ବିଲିଭ କରେ, ରାକ୍ଷସକୁ ବିଲିଭ କରେ, ଦେବତା ବିଲିଭ କରେ। ରାକ୍ଷସ କୋଉମାନେ ଜାଣିଛନ୍ତି? ଯୋଉମାନେ ତାମସିକ। ଦେଖନ୍ତୁ, 3ଟା ଗୁଣ ଅଛି ଆମର, ସତ୍ତ୍ୱ ରଜସ ତମସ। ସତ୍ତ୍ୱିକ ଗୁଣ ଯେମିତି ଧରି ନିଅନ୍ତୁ ରାମଙ୍କ ଚରିତ୍ର ହେଉଛି ସାତ୍ୱିକ, ସେ ହେଲା ସତ୍ତ୍ୱକୁ ଡିଫାଇନ୍ କରିବେ। ରଜସ ହେଉଛି ନା ସତ୍ତ୍ୱ ନା ରଜ ନା ତମସ, ସେ ମଝି ମଝିଆ ଲୋକ, ସେ ଗୋଟେ ରାଜା ହିସାବରେ ନେଇନିଅନ୍ତି ତାକୁ। ତ ତାମସିକ ନେଇ ନିଅନ୍ତୁ ରାବଣକୁ ମ୍ୟାମ୍, ରାବଣ କ'ଣ, ତାର ଯାହା ବି ଅହଙ୍କାର ଘୃଣା ସବୁ ଗର୍ବ ତା ପାଖରେ। ତ ଲାଇଫ୍ଟା ହେଉଛି,

0: ମୋ ମତରେ ୟୋଗାର ମିନିଂ ହଉଛି କି ଆମ ଭିତରେ ରାବଣ ବି ଅଛି, ଆମ ଭିତରେ ରାମ ବି ଅଛନ୍ତି, କିନ୍ତୁ ମୋ ଭିତରେ ଯୋଉ ରାବଣଟା ଅଛି ସେ ରାବଣ କେବଳ ଧର୍ମ ଆଉ ନ୍ୟାୟ ପାଇଁ ଲଢିବ, ସିଏ ଅଧର୍ମକୁ ଚୁଜ୍ କରିବନି ହେଲା। କିନ୍ତୁ ୟୋଗିକ ଟେକ୍ସଟ ହିସାବରେ କି ଆମ ଭିତରେ ଯୋଉ ରାବଣକୁ ଅଛନ୍ତି ସେ ରାବଣକୁ ସପ୍ରେସ କରିବାର ଅଛି, ସପ୍ରେସ କରି ମାରିଦେବାର ଅଛି। କିନ୍ତୁ ଆଜିକା ଡେଟ୍ରେ ନିଜ ଭିତରେ ଯୋଉ ଆଙ୍ଗର ଅଛି, ଆଙ୍ଗର କେବେ ନେଗେଟିଭ ଜିନିଷ ନୁହଁ, ତ ଆଙ୍ଗରକୁ ୟୁଟିଲାଇଜ କରିବା ଦରକାର, ଚ୍ୟାନେଲାଇଜ କରିବା ଦରକାର। ଅହିଂସା ଅହିଂସା ଗୋଟେ ଅଲଗା ଜିନିଷ ମ୍ୟାମ୍, କିନ୍ତୁ ଧର୍ମକୁ ରକ୍ଷା କରିବା ପାଇଁ ଯୋଉଟା ଅହିଂସା କରାଯାଏ ସେଟା ତ ଭଗବତ ଗୀତାରେ ସ୍ୱୟଂ ନାରାୟଣ ତ ଆମକୁ ଶିଖିକି ଯାଇଛନ୍ତି। ନିଜ ପରିବାର ବିରୁଦ୍ଧରେ ବି ଅର୍ଜୁନ ଯୋଉ ଅସ୍ତ୍ର ଉଠେଇଥିଲେ, ତ କାରଣ ପରିବାର ଗଲତ ଥିଲା ନା, ଅନ୍ୟାୟ ହେଇଥିଲା ତାଙ୍କ ସେଥିରେ, ତ ଅନ୍ୟାୟ ବିରୁଦ୍ଧରେ ମ୍ୟାମ୍ ଆପଣ ଅହିଂସା କରିପାରିବେ। ୟୋଗା ମୋ ପଏଣ୍ଟ ଅଫ୍ ଭ୍ୟୁରେ କି ସେ ରାକ୍ଷସକୁ ଧର୍ମ ନ୍ୟାୟ ବାଟରେ ହିଁ ଲଗାଓ, ତାକୁ ଅଧର୍ମ ଅନ୍ୟାୟକୁ ନିଅନି, ତାକୁ ବି ରଖ, ସେ କାମ ଦବ ତମ ଫ୍ୟୁଚରରେ।
1: ବହୁତ ସୁନ୍ଦର କଥା କହିଲେ ଭାଇ। ତା ମାନେ ଦେଖିବାକୁ ଗଲେ ଆମର ଯୋଉ ପର୍ସନାଲିଟି ଅଛି, ଯେମିତି ଆପଣ କହିଲେ ଦେବତା ଓ ଦାନବ ଯୋଉ ଦୁଇଟି ପର୍ସନାଲିଟି ଅଛି, ଆମେ ଦୁଇଟାକୁ ଅଲଗା ଅଲଗା ବାଟରେ ଲଗେଇବା ଉଚିତ। ବହୁତ ବଢିଆ କଥା। ତାହେଲେ ଭାଇ ଯେମିତି ଆପଣ କହିଲେ ସବୁ ଜିନିଷ ପାଇଁ ଯୋଗରେ ଯେମିତି ଲେଖା ହେଇଛି ଯୋଗଶାସ୍ତ୍ରରେ ପ୍ରତିଟି ଜିନିଷ ପାଇଁ ଅଭ୍ୟାସ ଜରୁରୀ, କିନ୍ତୁ ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ ଆମର ଯୁବପିଢ଼ି ହୁଅନ୍ତୁ କି ବୟସ୍କ ବ୍ୟକ୍ତି ହୁଅନ୍ତୁ, ୟୁଟ୍ୟୁବ ଇନଷ୍ଟାଗ୍ରାମରୁ ଜଷ୍ଟ ଦେଖିକି ମୋତେ ଯୋଗ କଲେ ପ୍ରାଣାୟମ କଲେ ମୋର ମାନସିକ ଶାନ୍ତି ରହିବ, ବାସ୍ ଦୁଇ ତିନି ଦିନ ପ୍ରାଣାୟମ କଲେ କିନ୍ତୁ ଯୋଉଥିରେ କିଛି ପରିବର୍ତ୍ତନ ଆସିଲାଣି, ହେ ସେ ଯୋଗ ପ୍ରାଣାୟମରେ କିଛି ହବନି, ନର୍ମାଲ ଲାଇଫ ବ୍ୟାକ୍ ଟୁ ନର୍ମାଲ ଲାଇଫ, ତ ସେ ବିଷୟରେ ଆପଣ କଣ କହିବେ? ସେମାନଙ୍କ ପାଇଁ କନ୍ସିଷ୍ଟେନ୍ସିଟା କେତେ ଦରକାର?
0: ଦେଖନ୍ତୁ ମ୍ୟାମ୍, ଗୋଟେ ଜିନିଷକୁ ସାଧନା କରିବାକୁ ହେଲେ ଆପସିଏ ସମୟ ମାଗେ ଆପଣଙ୍କଠୁ। କିଛି ଜିନିଷକୁ ଆପଣ ଯଦି ମାଷ୍ଟ୍ରି କରୁଛନ୍ତି, ତ ଉସେନ ବୋଲ୍ଟ ଗୋଟେ ଦୁଇ ଦିନରେ ରନିଂ କରି 100 ମିଟର ରନିଂରେ ନିଜର ୱାର୍ଲ୍ଡ ହିଷ୍ଟ୍ରି ବନେଇ ନାହାନ୍ତି, ସେ ତାଙ୍କର ସମର୍ପଣ ସମୟ ବଳିଦାନ ସବୁ ଦେଇଛନ୍ତି। ତ ଆପଣ ଯଦି କହିବେ ଦୁଇ ତିନି ଦିନରେ ମୋର ଜିନିଷ ଶିଖିଯିବି, ତ ସେଟା ମ୍ୟାମ୍ ଟୋଟାଲି ଅସମ୍ଭବ ଜିନିଷ। ତ ଯାହା ପାଖରେ ପେସେନ୍ସ ଅଛି, ଯାହା ପାଖରେ ଜାଣିବାର ଇଚ୍ଛା ଅଛି, ଯାହା ପାଖରେ ଲଢୁଆ ପ୍ରବୃତ୍ତି ଅଛି, ସେ ମ୍ୟାମ୍ ସେ କ୍ଷେତ୍ରରେ ସେ କଣ ସବୁରି କ୍ଷେତ୍ରରେ ସେମାନେ ପାର ପାଇଯିବେ। ଆଉ ଯାହା ଯିଏ କମ୍ପ୍ଲେନ୍ କରୁଛନ୍ତି ତାଙ୍କୁ ଶିଖିବାର ଅଛି ସେମାନଙ୍କଠୁ, କି ଗୋଟେ ଜିନିଷ ବିଲ୍ଡ କରିବାକୁ ହେଲେ ଆପଣ ଜିରୋରୁ ହିଟ୍ କରିବାକୁ ପଡିବ, ନିଜେ ନିଜର ସମୟ ନିଜର ଏନର୍ଜି ନିଜର ସର୍ବସ୍ୱ ଦେବାକୁ ପଡିବ। ଯେତିକି ଶିଖିବାକୁ ଅଛି,
1: ମାନେ କହିବାକୁ ଗଲେ ଅଭ୍ୟାସ ସହିତ ଧୈର୍ଯ୍ୟର ବି ଆବଶ୍ୟକତା ରହିଛି। ବହୁତ ସୁନ୍ଦର କଥା। ତାହେଲେ ଭାଇ ଯୋଗ ତ ଆମକୁ ମାନସିକ କ୍ଷେତ୍ରରେ ସାହାଯ୍ୟ କରେ ଆମେ ଜାଣିଲୁ, ତେବେ ଶାରୀରିକ କ୍ଷେତ୍ରରେ ଆମକୁ କେମିତି ସାହାଯ୍ୟ କରେ?
0: ଦେଖନ୍ତୁ ମ୍ୟାମ୍, ମାନସିକ କ୍ଷେତ୍ରରେ ପହଞ୍ଚିବାକୁ ହେଲେ ପ୍ରଥମେ ଶାରୀରିକରୁ ଆରମ୍ଭ କରିବାକୁ ପଡେ, କାରଣ ଆମ ମନ ହଉଛି ଚଞ୍ଚଳ। ଧନ୍ୟ ଗୋଟେ ଡ୍ରଗ୍ ଆଡିକ୍ଟ କି ନେଇ ନିଅନ୍ତୁ, ତା ମନରେ ଆଗ ଆସିବ କି ମତେ ଏଇଟା ଖାଇବାର ଅଛି, ତ ସେ ଶରୀର ଚାଲିଥିଲେ ଯିବ ତା କାମ ପୁରା କରିବ। ଆଜି ତ ଗୋଡ଼ ହାତ ଭାଙ୍ଗି ଯାଇଥାନ୍ତା, ସେ ଯାଇଥାନ୍ତେ କି? ତ ଆଗ ମନକୁ କଣ୍ଟ୍ରୋଲ କରିବାକୁ ହେଲେ ଆଗ ଶରୀରକୁ ବାନ୍ଧିବାକୁ ପଡିବ। ଦେଖନ୍ତୁ ମ୍ୟାମ୍, ଫିଜିକାଲ କ୍ଷେତ୍ରରେ ଯଦି ଆପଣଙ୍କର କିଛି ଡିଜିଜ୍ ରହୁଛି, ତ ଆପଣ ଯେମିତି କହିଲେ କି ସୋସିଆଲ ସାଇଟ୍ସରେ ଯୋଉ କ୍ଲେମ୍ କରନ୍ତି କି ଆପଣଙ୍କର ଏଇ ଡିଜିଜ୍କୁ ଆମେ 5-6 ଦିନରେ କି 21 ଡେଜ୍ କି ୱିଦିନ୍ ଅ ମନ୍ଥ ଆମେ କ୍ୟୁର୍ କରିଦେବୁ। କିନ୍ତୁ ମ୍ୟାମ୍, ସମସ୍ତଙ୍କ ବଡି ଡିଫରେଣ୍ଟ, ସମସ୍ତଙ୍କ ମେଣ୍ଟାଲିଟି ବି ଡିଫରେଣ୍ଟ, କେତେକ ଲୋକ କ୍ୟାନ୍ସରକୁ ବି ବିଟ୍ କରି ପଳେଇ ଆସୁଛନ୍ତି ବାହାରକୁ, ତ କେତେକ ଲୋକ ଡରରେ ବି ମରିଯାଉଛନ୍ତି, କିଛି ରୋଗ ନଥାଣୁ ବି ଡରରେ ମରିଯାଉଛନ୍ତି। ତ ସେଇଟା ଆମ ମେଣ୍ଟାଲିଟି ଉପରେ ଡିପେଣ୍ଡ କରେ, ଆମେ କେମିତି ସେ ଡିଜିଜ୍କୁ ଦେଖୁଛେ ଆଉ ଆମେ କେମିତି ୟୋଗା ଉପରେ ଭରସା କରୁଛେ କି ନାହିଁ। କାରଣ ୟୋଗା ଗୋଟେ ସ୍ଲୋ ୱାର୍କିଂ ଥିଙ୍ଗ ହେଲା, ଆପଣ ଆକୁ ୟାଠୁ ଏକ୍ସପେକ୍ଟ କରିବେନି ଯେ ମୁଁ ସପ୍ତାହ ଭିତରେ କି ମୁଁ ଗୋଟେ ମାସ ଭିତରେ, ହଁ ଗୋଟେ ବର୍ଷ ଯଦି ଆପଣ ୟୋଗା ପ୍ରାକ୍ଟିସ୍ କରନ୍ତି, ମୁଁ ଆପଣଙ୍କୁ ଆପଣ ତ ମତେ ନିଜେ ହିଁ ଆସିକି କହିବେ କି ହଁ ବହୁତ ସାରା ଡିଫରେନ୍ସେସ୍ ମୁଁ ଫିଲ୍ କରିଛି। ତ ଏମିତି ବହୁତ କିଛି ୟୋଗା ଆସନାସ ଅଛି ଯୋଉଟା କି ମ୍ୟାମ୍ ଆମର ବଡିଲି ଆକ୍ଟିଭିଟିଜରେ ଡେ ଟୁ ଡେ ଲାଇଫରେ ଯାହା ବି କମ୍ପ୍ଲିକେସନ୍ସ ଆସେ ତାକୁ କ୍ୟୁର୍ କରିଦିଏ। ଆମର କୁହାଯାଏ କି ଆମର ଯୋଉ 7 ଚକ୍ରାସ ଅଛି, ତ 7ଟି ଚକ୍ର ଯୋଉ ଅଛି ମ୍ୟାମ୍, ଏତେ ବହୁତ ସାରା ୟୋଗା ଆସନାସ ଅଛି ସେ ଚକ୍ରକୁ ଆକ୍ଟିଭେଟ୍ କରିବା ପାଇଁ। ହ୍ୟୁମାନ ମାନେ ହଉଛନ୍ତି ଗୋଟେ ଏନର୍ଜି ପିଣ୍ଡ କହିଲେ ଚଳିବ ହ୍ୟୁମାନ୍ସ ମାନେ। ତ ଆମେ ଏନର୍ଜି କି କେମିତି ୟୁଟିଲାଇଜ୍ କରେ, ଆଉ ଏନର୍ଜି ବ୍ଲକେଜେସ୍ ବି ହେଇଯାଏ, ବିଭିନ୍ନ ପ୍ରକାର ଡିଜିଜ୍ ଆମ ଧୀରେ ଧୀରେ ଏଣ୍ଟର କରିବାର ରିଜନ୍ ହଉଛି, ମେନ୍ ଥିଙ୍ଗ ହଉଛି ଏନର୍ଜି ବ୍ଲକେଜ୍। ଆମେ ବହୁତ ସାରା

0: ଏନର୍ଜି ଗୋଟେ ଏନର୍ଜି ପିଣ୍ଡ କହିଲେ ଚଳିବ ହ୍ୟୁମାନ୍ସ ମାନେ
1: ଆଜ୍ଞା।
0: ତ ଆମେ ଏନର୍ଜି କି କେମିତି ୟୁଟିଲାଇଜ କରେ ଆଉ ଏନର୍ଜି ବ୍ଲକେଜେସ୍ ବି ହେଇଯାଏ, ବିଭିନ୍ନ ପ୍ରକାର ଡିଜିଜ୍ ଆମ ଧୀରେ ଧୀରେ ଏଣ୍ଟର କରିବାର ରିଜନ ହଉଛି, ମେନ୍ ଥିଙ୍ଗ ହଉଛି ଏନର୍ଜି ବ୍ଲକେଜ୍। ଆମ ବହୁତ ସାରା ଯେମିତି କୁହାଯାଏ କି ଆମର ମୂଳାଧାର ଚକ୍ର ଯୋଉଟା କି ବେସ୍ ଚକ୍ର ଯୋଉଟା ଚକ୍ରର ଆରମ୍ଭ ହୁଏ, ତ ସେଠି ଯେତେବେଳେ ମ୍ୟାମ୍ କୁହନ୍ତି ଆମେ ଡିପ୍ରେସନ ନେଇଯାଉ ହେଲା, ସର୍ଭାଇଭାଲ ଇନ୍ଷ୍ଟିଙ୍କ୍ଟ ଆମର ଆପ୍ଲାଏ ହେଇଯାଏ କି ବହୁତ ସାରା ମାନେ ଡିପ୍ରେସିଂ ନେଇଦିଅନ୍ତୁ, ସେଇଟା ଆକ୍ଟିଭିଟି ଯେତେବେଳେ ହେଇଯିବନି କି ମ୍ୟାମ୍ ଆପଣ ମାନସିକ କ୍ଷେତ୍ରରେ ବି ବହୁତ ଡଲ୍ ରହିବେ, ଆପଣଙ୍କ ମୁଣ୍ଡ ଭିତରେ ଚିନ୍ତା ବସି ରହିବ, ତ ବହୁତ ସାରା ବ୍ୟାକ୍ ପେନ୍ ଇସ୍ୟୁଜ୍ ହୁଏ ଯାହାର ମ୍ୟାକ୍ସିମମ୍ ଲୋକଙ୍କର ବ୍ୟାକ୍ ପେନ୍ ଇସ୍ୟୁଜ୍ ଆଜିକା ଡେଟ୍ରେ ନର୍ମାଲ ହେଇଗଲାଣି। ତ କୁହାଯାଏ କି ସେଇଟା ହଉଛି ଗୋଟେ ସିମ୍ବଲ, ସବୁ ଡିଜିଜ୍ ଆଉ ସବୁ ଚକ୍ର ଯୋଉ ଚକ୍ର ଗୁଡାକ ଆପଣଙ୍କର ଆଫେକ୍ଟ ଥିବ, ଯୋଉଠି ଏନର୍ଜି ବ୍ଲକ୍ ଥିବ ତାର ସିମ୍ପଟମ୍ସ ଦେଖିବ ଆପଣଙ୍କ ବଡିରେ। ତ ମ୍ୟାକ୍ସିମମ୍ ଲୋକଙ୍କର ମୁଁ ଦେଖେ କି ବ୍ୟାକ୍ ପେନ୍ ହଉଛି, ତାଙ୍କର ଲୋଅର ବ୍ୟାକ୍ ପେନ୍ ହଉଥିବ, ତ ସେଗୁଡ଼ା ହଉଛି ସିମ୍ପଟମ୍। ମ୍ୟାମ୍ ଆପଣ କିଛିଟା ସପ୍ରେସ୍ ଇମୋସନ୍ସ ଗୁଡାକ ରଖିଛନ୍ତି ଯୋଉଟାକି ଆପଣ ରିଲିଜ୍ କରୁନାହାନ୍ତି କି ଯୋଉଟା ଆପଣ ହିଲ୍ କରୁନାହାନ୍ତି, ତ ସେଇଟା ଫିଜିକାଲ ୟୋଗା ମାଧ୍ୟମରେ ହେଇପାରେ। ଫିଜିକାଲ ୟୋଗାରେ ଆମେ ଫର୍ଦର ଜମ୍ପ କରିବା ମେଣ୍ଟାଲ ୟୋଗାକୁ। ତ ଫାର୍ଷ୍ଟଲି ଯେମିତି ଆପଣଙ୍କ କୁହନ୍ତି କି ୟୋଗାରେ ଆପଣ ଦେଖିଥିବେ କି ସମସ୍ତେ ସ୍ପ୍ଲିଟ୍ କରିଦେଉଛନ୍ତି ଗୋଡ ହେଲା, ତ କେତେ କେତେ ଲୋକ ଅଛନ୍ତି ସେ ଗୋଡ ଟୋଟାଲ ସ୍ପ୍ଲିଟ୍ ହିଁ କରିପାରନ୍ତିନି। ଯେମିତିକି ଆମର ଗୋଟେ ଆସନ ଅଛି ଯୋଉଟାକି ସ୍ପ୍ଲିଟ୍ କରିଦିଅନ୍ତି ନିଜ ଦୁଇଟା ଗୋଡ, ଆଉ ଯୋଉ ଅଧିକାଂଶ ଲୋକମାନେ ସ୍ପ୍ଲିଟ୍ ହିଁ କରିପାରନ୍ତିନି, ସ୍ପ୍ଲିଟ୍ କରି ବସିପାରନ୍ତିନି, ତ ତାର ରିଜନ ହଉଛି ମ୍ୟାମ୍ ଆମ ପେଲ୍ଭିକ୍ କେରିୟର ରିଜନରେ ରହୁଛି ଆମର ମୂଳାଧାର ଚକ୍ର। ଯଦି ସେ ଚକ୍ରରେ ମାନେ ଏନର୍ଜି ବ୍ଲକେଜେସ୍ ଥିବ ତ ଅଟୋମେଟିକଲି ଆପଣ ନିଜ ହିପ୍କୁ ଓପନ୍ କରିପାରିବେନି। ତ ଏମିତି ବହୁତ ସାରା ଡିଜିଜ୍ ଅଛି ଯୋଉଟାକି ଚକ୍ରା ସହିତ ରିଲେଟେଡ୍, ଆମ ୟୋଗିକ ହିସାବରେ ଯୋଉଟାକି ଆମ ପ୍ରିନ୍ସିପାଲ ବି ଆମକୁ କହିଥିଲେ, ଆମ ଗୁରୁଜୀ ବି ଆମକୁ କହିଛନ୍ତି, ଆମ ମ୍ୟାଡମ୍ ମାନେ ବି କହିଛନ୍ତି କି ଆମର ବଡିରେ ଯାହା ବି ଡିଜିଜ୍ ରହୁଛି ତାକୁ ୟୋଗା କ୍ୟୋର୍ କରିପାରେ, କିନ୍ତୁ ସମୟ ମାଗେ ୟୋଗା। ୟୋଗା 2 ମିନିଟର ମ୍ୟାଗି ନୁହଁ ମ୍ୟାମ୍, କି ଝଟପଟ ବନାବ ଖାଲୁ, ଏକ୍ସପେକ୍ଟ କରୁଛନ୍ତି ପୁଣି ୟୋଗାକୁ କି ଆମକୁ ମାନେ ୱିଦିନ୍ ଅ ମନ୍ଥ ରେଜଲ୍ଟ ମିଳୁ, ତ ଆପଣଙ୍କୁ ମ୍ୟାମ୍ ଟ୍ରଷ୍ଟ କରିବା ପଡିବ।
1: ସବୁ ଜିନିଷ ପାଇଁ ଦରକାର ଧୈର୍ଯ୍ୟ ଆଉ ସାଧନା,
0: ନିଶ୍ଚିତ।
1: ତାହେଲେ ଯେମିତି ସାର୍ ଆପଣ କହିଲେ କି ଆମର 7ଟି ଚକ୍ର, ଯଦି ଆମେ ବି ଶୁଣିଛୁ ଯଦି ସେଇ 7ଟି ଚକ୍ର ବାଲାନ୍ସ ହେଇକି ରହିଗଲା ତାହେଲେ ଆମ ଜୀବନରେ ବହୁତ ସାରା ପରିବର୍ତ୍ତନ ଆସିବ, ତ 7ଟି ଚକ୍ରକୁ ବାଲାନ୍ସ କେମିତି କରିବେ? ଯେମିତି ମୁଁ ଦେଖିଥିଲି ୟୁଟ୍ୟୁବରେ ହଉ କି ଟିଭିରେ ହଉ 7ଟି ଚକ୍ର ଗୋଟିଏ ସରଳ ରେଖାରେ ରହିବେ, ସେଟାକୁ ଆପଣ କେମିତି ବାଲାନ୍ସ କରିବେ?
0: ମ୍ୟାମ୍ ଦେଖନ୍ତୁ ଏତେ ବଡ ଟପିକ ଉପରେ କହିବା ପାଇଁ ମୋର ବି ସାହସ ପାଉନି, କାରଣ
1: କୁହନ୍ତୁ
0: ଆମର ଯୋଉ ୟୋଗା କୋର୍ସ ଅଛି, ୟୋଗାର ମାଷ୍ଟର୍ସ ଅଛି, ସେଥିରେ ଆମକୁ ଜଷ୍ଟ ମାନେ ସର୍ଫେସ୍ ଲେବୁଲର ଜ୍ଞାନ ମିଳିଛି ସେ ରିଲେଟେଡ୍ ଟୁ 7 ଚକ୍ରାସ, ତ ଏତେ ଡେପ୍ଥ ନଲେଜ୍ ଆମକୁ ଏପର୍ଯ୍ୟନ୍ତ ମିଳିନି, ଫ୍ୟୁଚର୍ ମିଳିପାରେ ଯଦି ସେକେଣ୍ଡ ଟାଇମ୍ କେବେ ଆସେ ତ ମୁଁ ଆପଣଙ୍କୁ ଇନ୍ଡେପ୍ଥ ଏତକୁ ମାନେ କରିବି କଥା ହେବା ତା ଉପରେ। ତ ଦେଖନ୍ତୁ ଆମ 7ଟି ଚକ୍ର ରହୁଛି, ଯାହା ମୋ ନଲେଜ୍ ଭିତରେ ଅଛି ମୁଁ ସେଇଟାକୁ ସେୟାର କରୁଛି। ତ ପ୍ରଥମେ ରହୁଛି ମୂଳାଧାର ଚକ୍ର, ତାପରେ ରହୁଛି ସ୍ୱାଧିଷ୍ଠାନ ଚକ୍ର, ତାପରେ ରହୁଛି ମଣିପୁର ଚକ୍ର, ତାପରେ ରହୁଛି ଅନାହତ ଚକ୍ର, ତାପରେ ରହୁଛି ବିଶୁଦ୍ଧି, ଦେନ୍ ଆପଣ ଆମର ଥର୍ଡ ଆଇରେ ରହୁଛି ଅଜ୍ନ ଚକ୍ର, ଦେନ୍ ତାଳୁ ଉପରେ ରହୁଛି ଆମର ସହସ୍ରାର ଚକ୍ର। କୁହାଯାଏ କି ଆମର 2ଟା ନାଡି ଅଛି, ଇଦା ଆଉ ପିଙ୍ଗଳା ନାଡି, ଶରୀର ଭିତରେ 72,000 ନାଡିସ୍ ଅଛି। ସେ ନାଡିସ୍ ଫିଜିକାଲ ଥିଙ୍ଗ ନୁହନ୍ତି ମ୍ୟାମ୍, ଆପଣ ନାଡିସ୍କୁ ଦେଖିପାରିବେନି, କିନ୍ତୁ ସେ ପ୍ରେଜେଣ୍ଟ କରେ, ଯେମିତି ଆପଣ ଆମେ ଯୋଉ ବ୍ରିଥ୍ କରୁଛୁ ଅକ୍ସିଜେନ୍, ଆପଣ ଅକ୍ସିଜେନ୍କୁ ଦେଖିପାରୁଛେ କି? ତ ସେଇ ମାନେ ସେଇ ହିସାବରେ ବୁଝେଇବା ପାଇଁ କହୁଛି ଦର୍ଶକ ମାନଙ୍କୁ କି ନାଡିସ୍ ବି 72,000 ନାଡି ଅଛନ୍ତି ଆମ ଶରୀର ଭିତରେ, ତ ସେଥିରୁ 3ଟି ହଉଛନ୍ତି ପ୍ରମୁଖ, ଇଦା, ପିଙ୍ଗଲା ଆଉ ସୁଷୁମ୍ନା। ଇଦା ରିପ୍ରେଜେଣ୍ଟ କରେ ଆମର ଲେଫ୍ଟ ସାଇଡ୍ ଯୋଉ ଅଛି, ଲେଫ୍ଟ ବଡିର ଲେଫ୍ଟ ପାର୍ଟ ହଉଛି ଇଦା, ଇଦା ରିପ୍ରେଜେଣ୍ଟ କରେ ମୁନ୍ ଏନର୍ଜି କି ଚନ୍ଦ୍ର, ତ ପିଙ୍ଗଲା ରିପ୍ରେଜେଣ୍ଟ କରେ ସନ୍ ଏନର୍ଜି ସୂର୍ଯ୍ୟ। ତ ଯେତେବେଳେ ଆମେ ଇଦା ପିଙ୍ଗଲା ଉପରେ କାମ କରିବା, ଯେତେବେଳେ ଆମେ ପ୍ରାଣାୟାମ କରିବା, ପ୍ରାଣାୟାମ ଯୋଉ କୁହନ୍ତି ଆମେ ଗୋଟେ ନଷ୍ଟ୍ରଲକି ବନ୍ଦ କରିକି ଏପଟୁ ଇନହେଲ୍ କର, ଅନୁଲୋମ ବିଲୋମ ହେଲା, ତ ସେ ଅନୁଲୋମ ବିଲୋମ ଯେତେବେଳେ ଆମେ ପ୍ରାକ୍ଟିସ କରିବା, ଏମିତି ବହୁତ ସାରା ଜିନିଷ ଆହୁରି ବି ଅଛି ପ୍ରାଣାୟାମର ବିଧି, ଯେତେବେଳେ ସେଗୁଡା ପ୍ରାକ୍ଟିସ କରିବା ତ ଆମେ ଇଦା ଆଉ ପିଙ୍ଗଲା ଉପରେ ମାଷ୍ଟ୍ରି କରିପାରିବା। ଯେତେବେଳେ ଆମର ଇନହେଲେସନ, ମୁଁ ତାକୁ ଇନହେଲେସନ ଏକ୍ସହେଲେସନ ହିଁ କହୁଛି କାରଣ ୟୋଗିକ ଲାଙ୍ଗୁଏଜରେ ଏଇଟା ଡିଫରେଣ୍ଟ କୁହାଯାଏ, ତ ଯେତେବେଳେ ଆମେ ସେ ଜିନିଷକୁ ନିଶ୍ୱାସ ପ୍ରଶ୍ୱାସକୁ ଯେତେବେଳେ ମାନେ ନିଜ ଆୟତ୍ତରେ କରିଦବା, ତ ସେତେବେଳେ ସୁଷୁମ୍ନା ନାଡି ଆକ୍ଟିଭ ହେଇଯିବ। ସୁଷୁମ୍ନା ନାଡି କୋଉଠି ଅଛି? ଆମର ପେଲ୍ଭିକ୍ ରିଜନ୍ ଠୁ ନେଇକି ପୁରା ହେଡ୍ର ପର୍ଯ୍ୟନ୍ତ ବ୍ୟାକ୍ ମାନେ ସ୍ପାଇନାଲ କର୍ଡରୁ ଇମାଜିନ୍ କରନ୍ତୁ, ସ୍ପାଇନାଲ କର୍ଡର ଟପ୍ ବଟମ୍ରୁ ନେଇଯାଆନ୍ତୁ ପୁରା ଟପ୍ ଅଫ୍ ଦ କ୍ରାଉନ୍, ହେଡ୍ ଅଫ୍ ଦ କ୍ରାଉନ୍ ପର୍ଯ୍ୟନ୍ତ ନେଇଯାଆନ୍ତୁ, ମଥା ଉପର ପର୍ଯ୍ୟନ୍ତ, ଏଇ ଯୋଉ ବ୍ରହ୍ମରନ୍ଧ୍ର କୁହାଯାଏ ତାକୁ।

0: ସେ ପର୍ଯ୍ୟନ୍ତ ଗୋଟେ ନାଡି ଅଛି, ଯେତେବେଳେ ଇଦା ପିଙ୍ଗଳକୁ ଆମେ ବାଲାନ୍ସ କରିଦିଏ ସେ ସୁଷୁମ୍ନା ନାଡି ଆକ୍ଟିଭେଟ୍ ହେଇଯାଏ। ଆଉ ଯେତେବେଳେ କୁହାଯାଏ ସୁଷୁମ୍ନା ନାଡି ଯେତେବେଳେ ଆକ୍ଟିଭେଟ୍ ହେଇଯାଏ ମ୍ୟାମ୍, ସେତେବେଳେ ସେ ମଣିଷ ମଣିଷ ନଥାନ୍ତି, ସେ ଭଗବାନ ହେଇଯାନ୍ତି। ତ ସିଏ ହଉଛି ଗୋଟେ ଅଲଗା ପ୍ରକାର ସ୍ପିରିଚୁଆଲି ମାନେ ଏଭଲ୍ୟୁସନ୍, ଯୋଉଟାକି ଆମ ଭିତରେ ଅଛି, ବଟ୍ ଆମେ ଅନ୍ଧ ହେଇକି ନିଜ ଜୀବନଯାପନ କରୁଛେ। ମାନେ ଏଇ ମଟେରିଆଲିଷ୍ଟିକ୍ ଲାଇଫ୍ ପଛରେ ଦୌଡ଼ିକି ଏଗୁଡା କରିବାର ଅଛି, ବଡ଼ ଗାଡି, ବଡ଼ ଘର, ଆଉ ବହୁତ ସାରା ମୋହମାୟା ଭିତରେ ଆମେ ଦୌଡ଼ୁଛେ। କିନ୍ତୁ ଯଦି ଯିଏ ଟେଷ୍ଟ କରିଛି ସେ ଜିନିଷଟା, ସେ ମ୍ୟାମ୍ ଜାଣିଛି ଜିନିଷଟା କଣ। ତ ସାଧାରଣ ମାନବରୁ ଭଗବାନ ହବାର ଯାତ୍ରା ବି ୟୋଗା ଦେଖେଇ ଦେଇପାରେ ଆପଣଙ୍କୁ, ଯଦି ଆପଣ ନିଷ୍ଠାପର ସହିତ ତାକୁ ପ୍ରାକ୍ଟିସ୍ କରନ୍ତି। ତ
1: ତାମାନେ ଆପଣଙ୍କ କଥାରୁ ମୋର ବି ଗୋଟେ କଥା ମନେ ପଡୁଛି, ଯେମିତି ଆମେ କଥାରେ କୁହାଯାଏ ମଣିଷ ଭିତରେ ବି ଭଗବାନ ଅଛନ୍ତି,
0: ଏକ୍ଜାକ୍ଟଲି।
1: ତ ମଣିଷ କିନ୍ତୁ ତାକୁ ଆକ୍ଟିଭ ହିଁ କରୁନି, ତାକୁ ଦବେଇକି ରଖିଛି, ସେଇ ଭଗବାନଙ୍କୁ ଦବେଇକି ରଖିଛି।
0: ନିଶ୍ଚିନ୍ତ, ଯେମିତି କୁହାଯାଏ କି ଅହମ୍ ବ୍ରହ୍ମାସ୍ମି,
1: ଆଜ୍ଞା
0: ମୁଁ ହିଁ ବ୍ରହ୍ମ,
1: ଆଜ୍ଞା।
0: ତ ସେଇ ଜିନିଷଟା ସତ, ସେ ଯିଏ ବି ଲେଖିଛନ୍ତି ଏଇ ଜିନିଷଟା, ଯିଏ ବି କହିଯାଇଛନ୍ତି, ସେ ଜିନିଷଟାକୁ ଏକ୍ସପିରିଏନ୍ସ କରୁଛନ୍ତି, ନହେଲେ ମିଛଟାରେ ତ କେହି କିଛି ଲେଖନ୍ତିନି ନା ମ୍ୟାମ୍।
1: କିନ୍ତୁ ଆମେ ତାର କଣ କରୁଛୁ, ତାକୁ ଅଲଗା ଅର୍ଥରେ ନେଇକି ତାର ବହୁତ ସାରା ଗଲତ ବ୍ୟବହାର କରୁଛୁ।
0: ନିଶ୍ଚିନ୍ତ ନିଶ୍ଚିନ୍ତ ମ୍ୟାମ୍,
1: ବହୁତ ସୁନ୍ଦର କଥା କହିଲେ ଭାଇ। ତେବେ ସାର, ଆଜି ତ କାର୍ଯ୍ୟକ୍ରମକୁ ଶେଷ କରିବାର ସମୟ ହେଇଗଲାଣି, ଆପଣଙ୍କ ସହିତ ପୁଣି ଥରେ ଭେଟ ହେବ ଆଗାମୀ ଅଧ୍ୟାୟରେ, ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ନମସ୍କାର।

ଅନନ୍ତପୁର ଜିଲ୍ଲା ସମ୍ପର୍କରେ ରାତି 10:45 ଶୁଣିବେ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ସୂଚନା। ବର୍ତ୍ତମାନ କହି ରଖୁଛି ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ମାସ 18 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟରେ ଝଡ଼ବର୍ଷା ସହିତ ପବନର ବେଗ 40-50 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ଏହି ଦିନମାନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଅଛି। ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଅଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ପବନର ବେଗ 40-50 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି। ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ଝଡ଼ବର୍ଷା ସହିତ ପବନର ବେଗ 50-60 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଅଛି। ଶ୍ରୋତାବନ୍ଧୁ, ଏଥିସହିତ ଏଠାରେ ସମାପ୍ତ ହେଉଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ଗୀତଟିକୁ। କଣ୍ଠଶିଳ୍ପୀମାନଙ୍କର ସମବେତ କଣ୍ଠରେ ଗୀତ ରଚନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଦେଶାତ୍ମବୋଧକ ଗୀତଟିକୁ କଣ୍ଠଶିଳ୍ପୀମାନଙ୍କର ସମବେତ କଣ୍ଠରେ। ଗୀତ ରଚନା କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଶୁଣିବା ପୂର୍ବରୁ ରହିଛି କିଛିଟା ବିଜ୍ଞାପନ।
1: କୃଷକ ଉତ୍ପାଦକ ସଂଗଠନ ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ଯଥା ବଡି, ନାଡି, ନାଲି ଚାଉଳ, କୋଳଥ ଡାଲି, ମୁଗ ଡାଲି, ଚିନାବାଦାମ, ମାଣ୍ଡିଆ, ନଡ଼ିଆ ତେଲ ଏବଂ ଫିନାଇଲ ଇତ୍ୟାଦି ସୁଲଭ ଦରରେ ମିଳେ। ଏଥିପାଇଁ ଯୋଗାଯୋଗ କରିବାର ଠିକଣା ହେଲା ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ବୀର ରାମଚନ୍ଦ୍ରପୁର, ସାକ୍ଷୀ ଗୋପାଳ ପୁରୀ। ମୋବାଇଲ ନମ୍ବର 9861980979।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ବାଃ, ହସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
7: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
6: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର

0: ମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରସାରଣ ହେଉଛି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଶରତ ନାୟକ ସଙ୍ଗୀତ ସଂଯୋଜନାରେ କଣ୍ଠରେ ସଜାଇଛନ୍ତି ବାବୁଲ ସୁପ୍ରିୟୋ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣ

ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶ ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶ ଧାରା ଓଡ଼ିଶା ସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ

କରିଥିଲେ। ଏହି ଉଚ୍ଚସ୍ତରୀୟ ଅଧିବେଶନରେ G7 ସଦସ୍ୟ ଦେଶ, ଅଂଶୀଦାର ଦେଶ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ଓ OECD ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତା AIର ସୁରକ୍ଷିତ, ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ଅଗ୍ରଣୀ AI କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଚ୍ ଆଜି ପଶ୍ଚିମ ଏସିଆର ସ୍ଥିତି ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶ୍ୱିକ ସ୍ଥିତି ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ ଅବସରରେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭଣ୍ଡାର ଲେନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସହ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। 2025 ଫେବୃଆରୀରେ ୱାଶିଂଟନ୍ ଡିସିଠାରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଆଜିର ଆଲୋଚନାରେ ଉଭୟ ନେତା ଏକାଧିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଜଟିଳ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାର ଆଶା କରାଯାଉଛି। ସୁପ୍ରିମକୋର୍ଟ ସାଇବର ଅପରାଧୀମାନଙ୍କୁ ପାରାସାଇଟ୍ସ ବା ପରଜୀବୀ ବୋଲି ଅଭିହିତ କରିଛନ୍ତି, ଯେଉଁମାନେ ନିରୀହ ନିବେଶକମାନଙ୍କୁ ପ୍ରତାରିତ କରୁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସାଇବର ଅପରାଧୀମାନଙ୍କର କଠୋରତାର ସହ ମୁକାବିଲା କରାଯିବା ଉଚିତ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା FIR-ଗୁଡ଼ିକୁ ଏକତ୍ର କରିବା ସଂକ୍ରାନ୍ତ ଅନୁରୋଧକୁ ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ସମଗ୍ର ଦେଶରେ ରହିଛନ୍ତି ଏବଂ ଏଭଳି ଅପରାଧୀମାନଙ୍କୁ ଜେଲ୍ ଭିତରେ ରଖିବା ସମାଜର ସ୍ୱାର୍ଥ ପାଇଁ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ଆବେଦନକାରୀଙ୍କୁ ତାଙ୍କ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି ଏହି ଯୋଜନା ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚିବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ

0: ମୁଁ ଆପଣାନ୍ତୁ।
1: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତି ସାହୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ 600 ରୁ 597 ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସାଧାରଣ କୃଷକ ପରିବାରର ଏହି କୃତି ଛାତ୍ରୀ ଭବିଷ୍ୟତରେ ଡାକ୍ତର ହୋଇ ଦେଶସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
2: ମୋର ସଫଳତାର ଶ୍ରେୟ ମୁଇଁ ମୋର ପ୍ୟାରେଣ୍ଟସ୍, ମୋର ଏମ୍ସ କଲେଜର ମ୍ୟାନେଜମେଣ୍ଟ କେ, ଆର୍ ମୋର ଟିଚର୍ସ ମାନଙ୍କୁ, ଆର୍ ମୋର ଫ୍ରେଣ୍ଡସ୍ ମାନଙ୍କୁ ଯେଉଁମାନେ ମୋତେ ମୋଟିଭେଟ୍ କରିଛନ୍ତି ସେମାନଙ୍କୁ ଦେବି। ମୁଁ ଦିନକୁ 15 ରୁ 16 ଘଣ୍ଟା ପରିଶ୍ରମ କରୁଥିଲି, ଆର୍ ମୁଁ ଜଣେ ଭବିଷ୍ୟତରେ ଡକ୍ଟର ନିଟ୍ ଏକ୍ଜାମ୍ ଲାଗି ପ୍ରିପେୟାର କରିକିରି ଜଣେ ଭଲ ଡକ୍ଟର ହେବାର ଲାଗି ଚାହୁଁଛେ। ଆଉ ଏଥି ଗ୍ରାମାଞ୍ଚଳରେ ଯେହେତୁ ମୁଇଁ ବିଲଙ୍ଗସ୍ କରିଛି, ତ ମୁଇଁ ଗ୍ରାମାଞ୍ଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖିଛେ, ତ ମୁଇଁ ସେଥିଲାଗି ସେମାନଙ୍କର ସେବାରେ ନିୟୋଜିତ ହେବି ବୋଲିକି ଆଶା କରୁଛେ।
1: ଗତ ମେ 28 ତାରିଖରେ କାଳବୈଶାଖୀ ଯୋଗୁଁ ସୁବର୍ଣ୍ଣପୁର, ଉଲୁଣ୍ଡା ଓ ବିନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ, ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ କହିଛନ୍ତି।
3: ସୁବର୍ଣ୍ଣପୁର ଏବଂ ଉଲୁଣ୍ଡା ବ୍ଲକର ଅଧିକାଂଶ ଅଞ୍ଚଳ ବିଦ୍ୟୁତ୍ ସରବରାହ, ପାନୀୟ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଯାଇଥିଲା, ଯୋଉଟାକି ଆମେ ଗୋଟେ ଯୁଦ୍ଧ ଅର୍ଜେଣ୍ଟଲି ଯୋଉଟାକି ରେଷ୍ଟୋରେସନ କାମ କଲେ। 5 ଦିନ ଭିତରେ ସେଟା ରେଷ୍ଟୋରେସନ ହେଲା, ଆଉ ସମସ୍ତ ଏରିଆକୁ ଆମେ ବିଦ୍ୟୁତ୍ ସରବରାହ ନର୍ମାଲ କଲୁ, ଏବଂ ପାନୀୟ ଜଳର ମଧ୍ୟ ଯୋଉଟାକି ଏସେନ୍ସିଆଲ ଲୋକଙ୍କର ଏସେନ୍ସିଆଲ ଏଟାକୁ ରେଷ୍ଟୋର କରିପାରିଲୁ। ଆଉ ଯୋଉଟା ଘର କ୍ଷୟକ୍ଷତିର ଆକଳନ ଚାଲିଛି, ବର୍ତ୍ତମାନ ସୁଦ୍ଧା 56 ଘରର କ୍ଷୟକ୍ଷତି ହେବାର ସୂଚନା ଆମ ପାଖରେ ଅଛି। ବର୍ତ୍ତମାନ ବି ତାଙ୍କର ଆକଳନ କରୁଛନ୍ତି ଫିଲ୍ଡ ଷ୍ଟାଫ, ଯାହାଫଳରେ କି ଆମେ ଭବିଷ୍ୟତରେ ସେଇ ଲୋକମାନଙ୍କୁ କେମିତି ଆର୍ଥିକ ସହାୟତା ଦିଆ ହେବ ତାଙ୍କୁ ଆମେ ସରକାରଙ୍କ ତରଫରୁ ଯାହା ଗାଇଡଲାଇନ୍ ଅଛି ସେ ଅନୁସାରେ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରୁ।
1: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ ନିଷ୍ପତ୍ତିକୁ ସୁବର୍ଣ୍ଣପୁରରେ ସ୍ୱାଗତ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର 1,56,605 କାର୍ଡଧାରୀ ଓ 5 ଲକ୍ଷରୁ ଅଧିକ ସଦସ୍ୟ ଏହାର ଲାଭ ପାଇପାରିବେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର 586 ବୁଥ୍ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତ ହୋଇଥିବା ବେଳେ ସ୍ୱଳ୍ପ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ଜଙ୍ଗଲ ସୁରକ୍ଷା ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବାକୁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ କୁମାର ବିଶି ଏଥିରେ ଯୋଗ ଦେଇଥିଲେ। ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ପର୍ବ ଇଦ୍ ଉଲ୍ ଜୁହା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ସୁବର୍ଣ୍ଣପୁର, ତରଭା, ବିନିକା ଓ ବୀରମହାରାଜପୁରରେ ସମୂହ ନମାଜ ପାଠ ସହ ପରସ୍ପରକୁ ଶୁଭେଚ୍ଛା ଜଣାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

ଶ୍ରୋତାମାନେ ଏତେ ସମୟ ଧରି ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଇଂଲଣ୍ଡର ହେଡ୍ଲିଙ୍ଗଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେଉଥିବା ଆଇସିସି ମହିଳା T20 ବିଶ୍ୱକପ୍ 2026ର ଧାରା ବିବରଣୀ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:53 ସମୟ ହୋଇଛି ଜଗନ୍ନାଥ ଭଜନ କାର୍ଯ୍ୟକ୍ରମର। କାର୍ଯ୍ୟକ୍ରମର ପ୍ରଥମ ଭଜନଟି ରହିଛି ସାଧନା ସରକମଙ୍କ କଣ୍ଠରେ ବିଭୂତି ମିଶ୍ରଙ୍କ ଗୀତରଚନା ଏବଂ ଡକ୍ଟର ଗୁରୁଦତ୍ତ ସାମନ୍ତସିଂହାରଙ୍କ ସଙ୍ଗୀତ ସଂଯୋଜନାରୁ।

ଶ୍ରୋତାମାନେ ଶୁଣୁଥିଲେ ଭଜନଟିକୁ ସାଧନା ସର୍ଗମଙ୍କ କଣ୍ଠରେ। ଆମର ପରବର୍ତ୍ତୀ ଭଜନଟି ରହିଛି ମହମ୍ମଦ ଅଜିଜଙ୍କ କଣ୍ଠରେ, ନରେନ୍ଦ୍ର ବେହେରାଙ୍କ ଗୀତ ରଚନା ଏବଂ ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରୁ।

0: 55. In cricket, India beat Afghanistan by 170 runs in the second ODI of the three-match series in Lucknow to take an inaccessible 2-0 lead. And that's the end of the news bulletin.
1: ଶ୍ରୋତାବନ୍ଧୁମାନେ ଶୁଣିଲେ ହିନ୍ଦୀରେ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ପରିସମାପ୍ତି କରିବା ପୂର୍ବରୁ ବର୍ତ୍ତମାନ କହି ରଖୁଛି, ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। କାଲି ପ୍ରାତଃ 6:05 ଶୁଣିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 110ତମ ଅଧ୍ୟାୟ ଶୁଣିପାରିବେ ପ୍ରାତଃ 6:40। 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। କାଲି ଏଥିରେ ଶୁଣିପାରିବେ ପବିତ୍ର ଶୀତଳଷଷ୍ଠୀ ସମ୍ପର୍କରେ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 8:30। ଦିନ 9:00 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସାରିତ ବିଶେଷ କାର୍ଯ୍ୟକ୍ରମ। କାଲି ଏଥିରେ ଶୁଣିବେ ନକ୍ସଲବାଦ ସମ୍ପର୍କରେ କିଛି ସୂଚନା। ସଙ୍ଗୀତର ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିବେ ଦିନ 10:00। ଦିନ 11:00 ଶୁଣିବେ ଆମ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ସୂଚନା। ବର୍ତ୍ତମାନ କହି ରଖୁଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ମାସ 18 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟରେ ଝଡ଼ବର୍ଷା ସହିତ ପବନର ବେଗ 40-50 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ଏହି ଦିନମାନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଅଛି। ଆସନ୍ତା 2 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ପୂର୍ବାନୁମାନ କରାଯାଇଅଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ପବନର ବେଗ 40-50 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି। ଗଜପତି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ଝଡ଼ବର୍ଷା ସହିତ ପବନର ବେଗ 50-60 କିଲୋମିଟର ପ୍ରତିଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଅଛି। ଶ୍ରୋତାବନ୍ଧୁ, ଏଥିସହିତ ଏଠାରେ ସମାପ୍ତ ହେଉଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 11:12:26। ଆଜିର ଅଧିବେଶନକୁ ଏଠାରେ ବିରାମ ଦେଉଛୁ। ଆସନ୍ତାକାଲି ପ୍ରାତଃ 5:51 ପୁନଃ ଅଭିବାଦନ ଜଣାଇବୁ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ରହୁଛୁ।